ଆକାଶବାଣୀ ପୁରୀ। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 31 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 21 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:41। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭ ସକାଳର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡ୍ୟୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଜଗତର ନାଥ ସେ ଅନାଥର ନାଥ, ସେ ନୀଳାଚଳ ପତି ପୁଣି ସମସ୍ତଙ୍କର ଡାକ ଶୁଣନ୍ତି। ସେ ଦୟାମୟ ଦୟାର ଠାକୁର, କାଳିଆ ଠାକୁର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଆରମ୍ଭରୁ ପ୍ରଥମେ ଶୁଣନ୍ତୁ ସୁନ୍ଦର ଭଜନଟିଏ। କେଶବ ଚନ୍ଦ୍ର ରାଉତଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରମେଶ ଚନ୍ଦ୍ର ମିଶ୍ର।

ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କୁ ଚାହିଁଦେଲେ, ତାଙ୍କ ଚନ୍ଦ୍ରମୁଖ ଦେଖିଦେଲେ ମନ ପୁରିଯାଏ, ପେଟ ପୁରିଯାଏ। କହନ୍ତି ତାଙ୍କ ନାମ ଯିଏ ଭଜେ ସେ ସବୁ ଦୁଃଖ କଷ୍ଟରୁ ପାରି ହୋଇଯାଏ। ପରବର୍ତ୍ତୀ ଗୀତଟି ନିୟତି ଅଧିକାରୀଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କିଶୋର ହରିଚନ୍ଦନ।

ଚନ୍ଦନ କହୁଛି ତୁଳସୀକୁ, ତୁ ବି ଏକା ମୁଁ ବି ଏକା, ତୋର ମୋର ଭାବନା ଏକା, କାରଣ ତୁ ମଥାରେ ଶୋଭା ପାଉଛୁ ଆଉ ମୁଁ ସିନ୍ଥିରେ ଶୋଭା ପାଉଛି। ଶୁଣନ୍ତୁ ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରେ ନିମାଇ ଚରଣ ପଟ୍ଟନାୟକଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଶୁଣିପାରିବେ। ଭକ୍ତିକଲ୍ଲୋଳ କାର୍ଯ୍ୟକ୍ରମରେ ଶେଷ ଗୀତଟି ସେବାରାଣୀ ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଶିବକୁମାର ରଥ।

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଦ୍ୱାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ଅବସରରେ ଦେଶବ୍ୟାପୀ ଏକ ସମନ୍ୱିତ ସାମୂହିକ ଯୋଗ ପ୍ରଦର୍ଶନ ଜାତୀୟ ସ୍ତରୀୟ ଉତ୍ସବ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ନେତୃତ୍ୱ କରିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର କୋଲକାତା ସ୍ଥିତ ରେଡ୍କ୍ରସ୍ ରୋଡ୍ଠାରୁ ଯୋଗଦେବେ ସେ। ଏହି କାର୍ଯ୍ୟକ୍ରମର ଧାରା ବିବରଣୀ ଆପଣ ଶୁଣିପାରିବେ ହିନ୍ଦୀ ଓ ଇଂରାଜୀ ଭାଷାରେ ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଆକାଶବାଣୀ କଟକରୁ ପ୍ରଚାରିତ ହେବ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ।

0: or Strait of Hormuz. IMD issues red alert for extremely heavy rainfall over sub-Himalayan West Bengal and Sikkim today. And in cricket, India A to take on Sri Lanka A in tri-series final in Dambulla this morning. And with that, we end the morning news. Have a nice day.
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଟିକେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର

ଅନୁଷ୍ଠାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12 ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡ଼ୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନସୁଲ ଜେନେରାଲ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500 ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3 ଯୁଦ୍ଧପୋତ INS ଦୁନାଗିରି, INS ସଂଶୋଧକ ଏବଂ INS ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି 3 ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। INS ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, INS ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ INS ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ INS ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। INS ଆଗ୍ରହରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12 ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ UG ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, CCTV ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର 100% କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ CCTV ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ

ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ NTA ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ORS ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର

0: ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41 କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16 ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10:00 ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12 ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଏବଂ ତିନି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା ବସିଲା। ଅଜଣା ଆପ୍‌ଠାରୁ ଦୂରେଇ ରୁହନ୍ତୁ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
4: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SEBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
4: ବିକାଶର ଧାରା ଓଡ଼ିଶା ସାରା।
5: ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କନ୍ ହେ ଜୋ ସ୍ୱପ୍ନ ମେ ଆୟା। ହିନ୍ଦୀ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠରେ ସଜାଇଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ ଉଦିତ ନାରାୟଣ, ଅଲକା ୟାଗ୍ନିକ୍।

0: କରାଯାଇଛି, ଆଉ ଏହା ହିଁ ଜନସ୍ୱାସ୍ଥ୍ୟ ପ୍ରତି ରାଷ୍ଟ୍ରର ଥିବା ସାମ୍ବିଧାନିକ ପ୍ରତିବଦ୍ଧତାର ଗୋଟିଏ ପ୍ରମାଣ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଆଉ ଏକ ମାନବୀୟ ଆଉ ଆଇନଗତ ଦିଗ ଉପରେ ନଜର ପକାଇବା, ତାହା ହେଉଛି ପ୍ରିଜନ୍ ରିଫର୍ମସ୍, ମାନେ କାରାଗାର ସୁଧାର। ଶ୍ରୋତାବନ୍ଧୁ, ଆମର ନ୍ୟାୟିକ ବ୍ୟବସ୍ଥାର ମୂଳ ଲକ୍ଷ୍ୟ କେବଳ ଅପରାଧୀକୁ ଦଣ୍ଡ ଦେବା ନୁହଁ, ବରଂ ତାହାର ଚରିତ୍ରର ସଂଶୋଧନ କରି ତାକୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା। ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ମାନ୍ୟବର ସୁପ୍ରିମକୋର୍ଟ ସମୟ ସମୟରେ ଜେଲରେ ଥିବା କଏଦୀମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ଆସୁଛନ୍ତି। ଆଉ ଆଜିକା ଦିନରେ ଓଡ଼ିଶାର କେନ୍ଦ୍ରୀୟ କାରାଗାରଗୁଡ଼ିକ ସମେତ ଦେଶର ଅନେକ ଜେଲରେ କଏଦୀମାନଙ୍କ ପାଇଁ ପ୍ରତିଦିନ ସକାଳେ ଯୋଗ ଓ ପ୍ରାଣାୟାମକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀର ଗୋଟିଏ ଅଂଶ କରାଯାଇଛି, କାରଣ ଯୋଗ ମାଧ୍ୟମରେ କଏଦୀମାନଙ୍କ ମଧ୍ୟରେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି, ଯାହା ଅପରାଧମୁକ୍ତ ସମାଜ ଗଠନରେ ନିଶ୍ଚିତ ଭାବରେ ଗୋଟିଏ ବଡ଼ ପଦକ୍ଷେପ। ଶ୍ରୋତାବନ୍ଧୁ, ଆପଣ ଜାଣିଛନ୍ତି କି 1996 ମସିହାରେ ପଶ୍ଚିମବଙ୍ଗ ଖେତ ମଜଦୁର ସମିତି ବନାମ ପଶ୍ଚିମବଙ୍ଗ ସରକାର ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ଜଣେ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ। ସେଥିପାଇଁ ତ କୋର୍ଟଙ୍କ ଏହି ନିର୍ଦ୍ଦେଶ ବଳରେ ହିଁ ଆଜି ସରକାର ଜନସ୍ୱାସ୍ଥ୍ୟ ବଜେଟ୍ରେ ଯୋଗ ଏବଂ ଆୟୁଷ ମିଶନକୁ ସାମିଲ କରି ଗାଁ ଗାଁରେ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। ସେହିପରି ନିକଟରେ ମାନେ 2025 ମସିହାରେ ସୁଖଦେବ ଶାହା ବନାମ ଆନ୍ଧ୍ରପ୍ରଦେଶ ସରକାରଙ୍କ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ଛାତ୍ରଛାତ୍ରୀ ଏବଂ ନାଗରିକଙ୍କର ମାନସିକ ସୁସ୍ଥତା ମଧ୍ୟ ସମ୍ବିଧାନର ଧାରା 21 ଅନୁଯାୟୀ ଗୋଟିଏ ସାମ୍ବିଧାନିକ ଗ୍ୟାରେଣ୍ଟି, ଆଉ ସେଥିପାଇଁ କୋର୍ଟ ଶିକ୍ଷାନୁଷ୍ଠାନଗୁଡ଼ିକରେ କାଉନ୍ସେଲିଂ ଏବଂ ଚାପମୁକ୍ତ ପରିବେଶ ତିଆରି କରିବାକୁ ବାଧ୍ୟତାମୂଳକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଆଉ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଗର ପ୍ରବେଶ ଏହି ଚାପମୁକ୍ତ ସାମ୍ବିଧାନିକ ଲକ୍ଷ୍ୟ ହାସଲ କରିବାରେ ବର୍ତ୍ତମାନ ସହାୟକ ହେଉଛି। ତେବେ ଶ୍ରୋତାବନ୍ଧୁ, ଶେଷରେ ଏତିକି କହିହେବ ଯେ ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ କିମ୍ବା ଗୋଷ୍ଠୀର ନୁହେଁ, ଏହା ହେଉଛି ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଭାରତର ଗୋଟିଏ ଅମୂଲ୍ୟ ଉପହାର। ଆଉ ଯେତେବେଳେ ରାଷ୍ଟ୍ରର ଆଇନ ଏବଂ ନୀତିଗତ କାର୍ଯ୍ୟକ୍ରମଗୁଡ଼ିକ ଏହି ପ୍ରାଚୀନ ବିଜ୍ଞାନକୁ ଆପଣେଇ ନିଅନ୍ତି, ସେତେବେଳେ ପଥ ପ୍ରଶସ୍ତ ହୁଏ ସୁସ୍ଥ, ସମୃଦ୍ଧ ଆଉ ଶାନ୍ତିପୂର୍ଣ୍ଣ ସମାଜ ଗଠନର। ଶ୍ରୋତାବନ୍ଧୁ, ଗୋଟିଏ ଗଛର ଚେର ଯେତିକି ଗଭୀର ଆଉ ମଜବୁତ ହୋଇଥାଏ, ଗଛଟି ସେତିକି ସୁନ୍ଦର ଭାବେ ଉଭା ହୋଇ ଫଳ ଆଉ ଛାଇ ଦେଇଥାଏ। ଆମ ପରିବାର ଆଉ ସମାଜରେ ଆମର ବରିଷ୍ଠ ନାଗରିକ ବା ପିତାମାତା ହେଉଛନ୍ତି ସେଇ ଚେର ସଦୃଶ। ସେମାନଙ୍କ ଅନୁଭୂତିର ଶୀତଳ ଛାୟାରେ ହିଁ ଆମର ଆଜିର ପିଢ଼ି ବଢ଼ି ଉଠିଛି। କିନ୍ତୁ ବାର୍ଦ୍ଧକ୍ୟର ସେହି ଅପରାହ୍ନରେ ଯେତେବେଳେ ସେମାନଙ୍କୁ ସବୁଠାରୁ ଅଧିକ ସ୍ନେହ, ଆଦର ଆଉ ସୁରକ୍ଷାର ଆବଶ୍ୟକତା ଥାଏ, ଅନେକ ସମୟରେ ସେମାନେ ନିଜକୁ ଅସହାୟ ମନେ କରନ୍ତି। ତେବେ ଆମ ଦେଶର ସମ୍ବିଧାନ ଏବଂ ଆଇନ ବରିଷ୍ଠ ନାଗରିକମାନଙ୍କୁ କେବଳ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇନି, ବରଂ ସେମାନଙ୍କ ସୁରକ୍ଷା ପାଇଁ କଠୋର ଆଇନଗତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଆଲୋଚନା କରିବା ବରିଷ୍ଠ ନାଗରିକଙ୍କ ପାଇଁ କ'ଣ ରହିଛି ଆଇନଗତ ସୁରକ୍ଷାର ବ୍ୟବସ୍ଥା। ସେଥିପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପୁରୀର ବରିଷ୍ଠ ଆଇନଜୀବୀ ପଦ୍ମନାଭ ଦାସ। ଚାଲନ୍ତୁ ତାଙ୍କ ସହ କଥା ହେବା, ଆଉ ଜାଣିବା ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆଉ ଅଧିକାରର ବିଭିନ୍ନ ଦିଗ ସମ୍ପର୍କରେ। ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ।
1: ଜୟ ଜଗନ୍ନାଥ।
0: ସାର୍, ପ୍ରଥମେ କୁହନ୍ତୁ ବରିଷ୍ଠ ନାଗରିକ ସୁରକ୍ଷା ଆଇନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଥିଲା?
1: ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ବୃଦ୍ଧ ପିତାମାତା ବା 60 ଉର୍ଦ୍ଧ, ସେମାନେ ମାନସିକ ସ୍ତରରେ ଅକର୍ମଣ୍ୟ ବୋଲି ପିଲାମାନଙ୍କର ଆକ୍ରମଣ ଏବଂ ନିର୍ଯାତନା ଦ୍ୱାରା ସେମାନେ ଭାଙ୍ଗି ପଡ଼ୁଛନ୍ତି। ତେଣୁ ଏଇ ଆଇନଟା 2007 ମସିହାରେ ଭାରତ ସରକାର, ଯେଉଁ କେନ୍ଦ୍ର ସରକାରଙ୍କର ଆଇନ, ଏଇ ନାଗରିକ ଯେଉଁମାନେ ବରିଷ୍ଠ ନାଗରିକଙ୍କୁ ସହାୟକ ବୋଲି ମୋର ନିଶ୍ଚିତ ଭାବରେ ମୁଁ ଆଶାବାଦୀ।
0: ନିଶ୍ଚିତ ଭାବରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନର ସହ ସୁରକ୍ଷିତ ଭାବରେ ରହିପାରିବେ, ଏଇ ଆଇନର ମୁଖ୍ୟ ଉଦ୍ଦେଶ୍ୟ ସେୟା ହିଁ ରହିଛି। ତେବେ ସାର୍, କେଉଁମାନେ ଏଇ ଆଇନ ଅନୁଯାୟୀ ସହାୟତା ପାଇପାରିବେ?
1: ଯେଉଁମାନଙ୍କର ସାଧାରଣତଃ 60 ଉର୍ଦ୍ଧ, ସେମାନେ ଏଇ ଆଇନର ପରିଧି ଭିତରେ ଆସୁଛନ୍ତି।
0: 60 କମ୍ ହୋଇଥିଲେ ବି କ'ଣ ମାତାପିତାଙ୍କୁ ଏଇ ଆଇନର ପରିସରଭୁକ୍ତ କରାଯିବ?

0: ସରକାର ବର୍ତ୍ତମାନ ଚିନ୍ତା କରିଛନ୍ତି ବରିଷ୍ଠ ବୋଲି ଶବ୍ଦଟି ଲଗେଇଛନ୍ତି, ତାର ମୁଖ୍ୟ ଶବ୍ଦଟିର ମୂଳ ଲକ୍ଷ୍ୟ ହେଉଛି ଯେଉଁମାନଙ୍କୁ ସାଧାରଣତଃ ରିଟାର୍ଡ଼ ଏଜ୍ ଚାକିରି କରୁଥିଲେ ରିଟାର୍ଡ଼ ହୋଇଯାଇଛନ୍ତି, ଘରେ ବସିବା ଦ୍ୱାରା ପିଲାମାନଙ୍କର ସବୁ ସମୟରେ ସେ ଚକ୍ଷୁଶୀଳ ହେଉଛନ୍ତି ଏବଂ ତାଙ୍କୁ ନିର୍ଯାତନା ଦିଆଯାଉଛି, ତେଣୁ ବୟସକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି।
1: ଆଜ୍ଞା, ତେବେ ସାର୍ ଏଇ ଆଇନ ଅନୁଯାୟୀ ଭରଣ ପୋଷଣ ମାନେ କ'ଣ, ମାନେ କେଉଁ କେଉଁ ସୁବିଧା ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି?
0: ଶୁଣନ୍ତୁ, ଭରଣ ପୋଷଣକୁ କେନ୍ଦ୍ର କରି ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଏ ଦୁଇଟା ଶବ୍ଦ ସେ ଆଇନରେ ବ୍ୟବହାର କରାଯାଇଛି। ମେଣ୍ଟେନାନ୍ସ କଥା ପ୍ରଶ୍ନ ଉଠିଛି ଭରଣ ପୋଷଣ, ଯେ ବାପ ମାଆଙ୍କର କିଛି ଆୟ ପନ୍ଥା ନଥିବ, ତେଣୁ ତୁମେ ପିତାମାତାଙ୍କୁ ନିଶ୍ଚିତ ଭାବରେ ତୁମ ଆୟରୁ ତାଙ୍କୁ ଭରଣ ପୋଷଣ କରିବାର ଦାୟିତ୍ୱ ରହିଛି ଆଇନଗତ ଭାବରେ। ତୁମେ ତାଙ୍କୁ ପ୍ରତି ମାସରେ ବାପ ଆଉ ମାଆଙ୍କୁ ତୁମ ଆୟ ଅନୁସାରେ ତୁମର ନିର୍ଦ୍ଧାରିତ କରାଯିବ। ମନେକର ପୁଅଟି ଗୋଟେ ଛୋଟ ପାନ ଦୋକାନ କରିଛି, ତାର ମାସିକ ଲାଭ ହେଉଛି ଟଙ୍କା 4-5 ହଜାର ଟଙ୍କା, ସେ ତ 10 ହଜାର ଟଙ୍କା ବାପାକୁ ଦେଇପାରିବନି, ତେଣୁ ଆୟ ଅନୁସାରେ ସେ ତା ବାପା ମାଆଙ୍କୁ ଖାଇବା ପିଇବା ପାଇଁ ଟଙ୍କା ହେଉ ବା ଜିନିଷପତ୍ର ଯୋଗାଇ ଦେବ ବା ଔଷଧ ସମୁଦାୟ ମାସକର ଔଷଧ ଯୋଗାଇ ଦେବ। ଯଦି ଏହିସବୁ ଜିନିଷର ଅବଳା କରେ, ସାଧାରଣ ଲୋକଟି ସିଧାସଳଖ ଖଣ୍ଡିଏ ଦରଖାସ୍ତ ଲେଖି ସ୍ଥାନୀୟ ପ୍ରତି ଜିଲ୍ଲାରେ ସବ୍ କଲେକ୍ଟର ଅଛନ୍ତି, ସେଠି ଦରଖାସ୍ତ ଦେଲେ ସେ ଆଲାଉ କରିବେ ଏବଂ ସିଏ ପିଲା ବାପା ମାଆଙ୍କୁ ପୋଷିବାକୁ ବାଧ୍ୟ ଏବଂ ତାଙ୍କର ସମସ୍ତ ସବୁ ପ୍ରକାର କଲ୍ୟାଣକାରୀ କାର୍ଯ୍ୟ କରିବା ପାଇଁ ସେ ବାଧ୍ୟ ରହିବାକୁ।
1: ଆଜ୍ଞା, ତାହେଲେ ମେଣ୍ଟେନାନ୍ସ ବା ଭରଣ ପୋଷଣ କହିଲେ ଆମେ ଖାଦ୍ୟ ପୋଷାକ ବାସଗୃହ ସମସ୍ତ ପ୍ରକାର ଚିକିତ୍ସା ଏସବୁକୁ ଆମେ ବୁଝାଇବା, ଆଉ ଭରଣ ପୋଷଣ ଯଦି କେହି ସନ୍ତାନ କରୁନାହାନ୍ତି ତାହେଲେ ଉପଜିଲ୍ଲାପାଳଙ୍କ ପାଖରେ ଆମେ ଦରଖାସ୍ତଟିଏ ଦେଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିବ। ତେବେ ସାର୍ କେଉଁମାନେ ମାତା ପିତାଙ୍କୁ ଭରଣ ପୋଷଣ ଦେବା ପାଇଁ ବାଧ୍ୟ?
0: ସବୁ ପିଲା ଦେବା ପାଇଁ ବାଧ୍ୟ। ଉଦାହରଣ ସ୍ୱରୂପ ଗୋଟେ ପୁଅର ସେ ହ୍ୟାଣ୍ଡିକ୍ୟାପ୍, ତାର ରୋଜଗାର ନାହିଁ, ସେ ଆଣିବ କୋଉଠୁ? ସେ ଦେଇପାରିବ ନାହିଁ, ତେଣୁ ସେଇଥିପାଇଁ କରାଗଲା, ସେ ଆଇନରେ ବ୍ୟବସ୍ଥା କରାଗଲା, ତମର କ୍ୟାପେବିଲିଟି ଦେଖାଯିବ, ତମ ସୋର୍ସ ଅଫ୍ ଇନକମ୍, ତେଣୁ ସେଥିପାଇଁ ଗୋଟେ ବ୍ୟବସ୍ଥା ଅଛି, ତୁମର ଇନକମ୍ଟାକୁ ଆଗ ପ୍ରଥମେ ସ୍କ୍ରୁଟିନ୍ କରାଯିବ। ଯେଉଁ ପିଲାର ଯେତେ ଇନକମ୍, ମନେକର ଗୋଟେ ଜଣେ ଇଞ୍ଜିନିୟର ଅଛି, ତା ପୁଅ ଇଞ୍ଜିନିୟର, ସେ ମାସକୁ 2 ଲକ୍ଷ ଟଙ୍କା ଦରମା ପାଉଛି, ତାହେଲେ ତା ବାପା ମା ସେଇ ଷ୍ଟାଣ୍ଡାର୍ଡ଼ରେ ସେ ଚଳିବେ। କେଉଁ ପ୍ରକାର ଷ୍ଟାଣ୍ଡାର୍ଡ଼ ନା, ସେ କମ୍ଫର୍ଟେବଲି ଲକ୍ଜୁରିୟସ୍ଲି ଚଳିବେ, ଯେହେତୁ ତା ପୁଅର ଇନକମ୍ ହେଉଛି ହାଇ ଷ୍ଟାଣ୍ଡାର୍ଡ଼। କିନ୍ତୁ ଗୋଟେ ପିଅନ ତାର ମାସିକ 30,000-35,000 ଇନକମ୍, ତା ଇନକମ୍ ଅନୁସାରେ ସେ ମେଣ୍ଟେନ୍ କରିବ ତା ବାପା ମାଙ୍କୁ।
1: ଆଜ୍ଞା, ତେବେ ସାର୍ ଯଦି ବାପା ମାଙ୍କର ସନ୍ତାନ କେହି ନଥାନ୍ତି ତାହେଲେ ସେ ପରିସ୍ଥିତିରେ କ'ଣ କରିପାରିବେ?
0: ଯୋଉ ବାପା ମାଙ୍କର ହେଉଛନ୍ତି ଇସୁଲେସ୍, ଏଇ ଇସୁଲେସ୍ କ୍ଷେତ୍ରରେ ଏ ଆଇନ ପରିଧି ଭିତରକୁ ଆସୁନି, ସେଠି ସମାଜର ଦାୟିତ୍ୱ ଆସୁଛି। ସମାଜର ଦାୟିତ୍ୱ ହେଉଛି ଏହା, ଜଣେ ସିନିୟର ସିଟିଜେନ୍ ଯଦି ସେ କୌଣସି ପ୍ରକାର ହ୍ୟାଣ୍ଡିକ୍ୟାପ୍ଟ ବା ଷ୍ଟାର୍ଭେସନରେ ରହୁଛି, ଖାଇବାକୁ ନାହିଁ, ତାର ପିନ୍ଧିବାକୁ ନାହିଁ, ଘର ନାହିଁ, ଦ୍ୱାର ନାହିଁ, ଇତ୍ୟାଦି ଇତ୍ୟାଦି, ସେ କିନ୍ତୁ ନିରାଶ୍ରୟ ଅବସ୍ଥାରେ ମନେକର ଅଛନ୍ତି, ତାହେଲେ ଭରଣ ପୋଷଣ ସରକାର ମେଣ୍ଟେନ୍ କରିବେ। ସାମ୍ବିଧାନିକ ଆଇନର 21ରେ Article 21ରେ ସେମିତି ରାଇଟ୍ ଟୁ ଲାଇଫ୍ ମଧ୍ୟ ରହିଛି, ବଞ୍ଚିବାର ଅଧିକାର, ତେଣୁ କନଷ୍ଟିଟ୍ୟୁସନ ସମ୍ବିଧାନ ତାଙ୍କୁ ସେ ସୁବିଧା ଯୋଗାଇ ଦେବ।
1: ଆଜ୍ଞା, ତେବେ ସାର୍ ଆପଣ ଯେମିତି କହିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଉପଜିଲ୍ଲାପାଳ ଭରଣ ପୋଷଣ ପାଇଁ ଆଦେଶ ଦେଇପାରିବେ, ତେବେ ଏଇ ଯୋଉ ଆବେଦନ କରିବେ ବୟସ୍କ ବାପା ମା, କେତେ ଦିନ ଭିତରେ ଏସବୁ ସମସ୍ୟାର ସମାଧାନ ହୋଇପାରିବ?
0: ଯେଉଁ ତାରିଖରେ ଦରଖାସ୍ତ ଖଣ୍ଡିକ ଆପଣ ଦେଇଥିବେ 90 ଦିନ ଭିତରେ ସବ୍ କଲେକ୍ଟର ଇନକ୍ୱାରି କରିକିରି ଫାଇନାଲ କରିକିରି ସାଙ୍ଗେ ସାଙ୍ଗେ ସ୍ଥାନୀୟ ଥାନାକୁ, ଯେଉଁ ଅଞ୍ଚଳରେ ଆପଣ ବାସ କରୁଥିବେ ସେହି ଅଞ୍ଚଳକୁ ଥାନାକୁ ଏକ୍ଜିକ୍ୟୁସନ୍ ତାକୁ କାର୍ଯ୍ୟକାରୀ କରିବା ପାଇଁ ପଠାଇବେ ଏବଂ ଏକ୍ଜିକ୍ୟୁସନ୍ରେ ଥାନା ଯାଇକରି ସେ ପିଲାମାନଙ୍କୁ ନେଇକି ସର୍ଭ କରିବ ନୋଟିସ୍, ଏବଂ ପିଲା ଯଦି ଟଙ୍କା ଏବଂ ଭରଣ ପୋଷଣ ଏବଂ ଔଷଧ ଖାଦ୍ୟ ଯୋଗାଇ ନ ଦିଆଯାଏ ତାହେଲେ ସେ ଜେଲ୍ ଯିବାକୁ ବାଧ୍ୟ ହେବ, ଏବଂ ସମ୍ପତ୍ତିରୁ ମଧ୍ୟ ବାପା ମାଆଙ୍କର ସମ୍ପତ୍ତିରୁ ଆଉ ଚେନେ ମଧ୍ୟ ପାଇବ ନାହିଁ।
1: ଆଜ୍ଞା, ତେବେ ସାର୍ ସର୍ବାଧିକ କେତେ ଟଙ୍କାର ଭରଣ ପୋଷଣର ବ୍ୟବସ୍ଥା ରହିଛି ଆମ ଆଇନରେ?
0: ସାଧାରଣତଃ ରହିଛି 5,000 ଟଙ୍କା।
1: ଆଚ୍ଛା,
0: ମା ପାଇଁ 5, ବାପ ପାଇଁ 5, କିନ୍ତୁ ଅଧିକାଂଶ କ୍ଷେତ୍ରରେ ମୁଁ ଦେଖୁଛି ମିନିମମ 5,000 ଟଙ୍କାରୁ କାହାକୁ କମ୍ କରାଯାଉନି।
1: ଆଜ୍ଞା, ତାହେଲେ ସର୍ବାଧିକ 10,000 ଟଙ୍କା ପର୍ଯ୍ୟନ୍ତ ଭରଣ ପୋଷଣ ରାଶି ରହିଛି। ତେବେ ସାର୍ ଯଦି ବରିଷ୍ଠ ନାଗରିକ ଜଣକ ଟ୍ରିବ୍ୟୁନାଲଙ୍କ ବା ଉପଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ଖୁସି ନାହାନ୍ତି ତେବେ ସେ କ'ଣ କରିପାରିବେ, ତାଙ୍କ ପାଇଁ ଆଇନରେ କ'ଣ ଅଛି?
0: ବରିଷ୍ଠ ଆଇନ ଯେଉଁମାନେ ରହିଲେ ନାଗରିକ, ଯଦି ତାଙ୍କର

0: ସନ୍ତୋଷଜନକ ନ ହୁଏ ତାଙ୍କର ଆଦେଶ ଅର୍ଡ଼ରରେ ସବ୍ କଲେକ୍ଟରଙ୍କ, ସେ କଲେକ୍ଟରଙ୍କ ପାଖରେ ଆପିଲ୍ କରିପାରିବେ।
1: ଆଚ୍ଛା, ଯଦି କୌଣସି ସନ୍ତାନ ମଧ୍ୟ ଏଥିରେ ସନ୍ତୁଷ୍ଟ ହେଲେନି ତାହେଲେ ତାଙ୍କ ପାଇଁ କ'ଣ?
0: ସେମାନେ ମଧ୍ୟ ତାଙ୍କର ଯଦି ସେ ଆଗ୍ରିଭ୍ଡ ହୁଅନ୍ତି ସେ ଅର୍ଡ଼ର ଉପରେ, ତାଙ୍କର କୌଣସି ଅସନ୍ତୋଷ ହୁଅନ୍ତି, ସେମାନେ ମଧ୍ୟ ଆପିଲ୍ କରିପାରିବେ
1: କଲେକ୍ଟରଙ୍କ ପାଖରେ। ଆଚ୍ଛା, ତେବେ ସାର୍ ବରିଷ୍ଠ ନାଗରିକ, ଅନେକ ସମୟରେ ଆମେ ଦେଖିବାକୁ ପାଉଛେ ବରିଷ୍ଠ ନାଗରିକମାନେ ନିଜ ସମ୍ପତ୍ତିକୁ ଦାନ କରିଦିଅନ୍ତି ପିଲାଙ୍କ ନାଁରେ ବା ଗିଫ୍ଟେଡ଼୍ କରିଦିଅନ୍ତି, କିନ୍ତୁ ପିଲାମାନେ ପରବର୍ତ୍ତୀ ସମୟରେ ସମ୍ପତ୍ତି ପାଇଲା ପରେ ତାଙ୍କୁ ପଚାରନ୍ତି ନାହିଁ। ସେଇ ପରିସ୍ଥିତିରେ କ'ଣ ରହିଛି ଆଇନର ବ୍ୟବସ୍ଥା, କ'ଣ ସମ୍ପତ୍ତି ଫେରି ହେବ?
0: ସ୍ୱତନ୍ତ୍ର ଆଇନ, ବଡ଼ ଇଣ୍ଟରେଷ୍ଟିଂ ଆଇନ। ଯଦି କୌଣସି କାରଣ ଯୋଗୁଁ ବାଇ ଫୋର୍ସିବିଲି ମଧ୍ୟ କେତେ ଗୁଡ଼ିଏ ପିଲା ଅଛନ୍ତି ବାପା ମାଆଙ୍କ ଉପରେ, ଏବେ ଗୋଟାଏ ମୁଁ କେସ୍ ଲଢ଼ୁଥିଲି, ପୁଅ ରାତିରେ 12ଟାରେ ଛୁରୀ ଦେଖେଇଲା ଯେ ଘରଟି ମୋ ନାଁରେ ଲେଖିଦିଅ, ସେ ବୁଢ଼ାବୁଢ଼ୀ ଆସିକରି କାନ୍ଦିଲେ ମୋ ପାଖରେ। ସେ ଆଇନରେ ବ୍ୟବସ୍ଥା ଅଛି, ଯଦି ବି ମଧ୍ୟ ବୁଢ଼ାବୁଢ଼ୀ କରିଦେଇଥିବେ ସେ ପୁଅ ବା ବୋହୁ ବା ନାତି ନାଁରେ, ସେ ଫେରେ ପୁନର୍ବାର ପିଟିସନ୍ ଦେଲେ ଫେରି ଆସିବ ସେ ସମ୍ପତ୍ତି।
1: ଆଚ୍ଛା, ତାହେଲେ ସେ ଟ୍ରାନ୍ସପୋର୍ଟ

0: ନାଗରିକ। ଅନେକ ସମୟରେ ଆମେ ଦେଖିବାକୁ ପାଉଛେ ବରିଷ୍ଠ ନାଗରିକମାନେ ନିଜ ସମ୍ପତ୍ତିକୁ ଦାନ କରିଦିଅନ୍ତି ପିଲାଙ୍କ ନାଁରେ ବା ଗିଫ୍ଟେଡ଼୍ କରିଦିଅନ୍ତି, କିନ୍ତୁ ପିଲାମାନେ ପରବର୍ତ୍ତୀ ସମୟରେ ସମ୍ପତ୍ତି ପାଇଲା ପରେ ତାଙ୍କୁ ପଚାରନ୍ତି ନାହିଁ। ସେହି ପରିସ୍ଥିତିରେ କ'ଣ ରହିଛି ଆଇନର ବ୍ୟବସ୍ଥା, କ'ଣ ସମ୍ପତ୍ତି ଫେରି ହେବ?
1: ସ୍ୱତନ୍ତ୍ର ଆଇନ, ବଡ଼ ଇଣ୍ଟରେଷ୍ଟିଂ ଆଇନ। ଯଦି କୌଣସି କାରଣ ଯୋଗୁଁ ବାଇ ଫୋର୍ସିବିଲି ମଧ୍ୟ କେତେ ଗୁଡ଼ିଏ ପିଲା ଅଛନ୍ତି ବାପା ମାଆଙ୍କ ଉପରେ, ଏବେ ଗୋଟାଏ ମୁଁ କେସ୍ ଲଢ଼ୁଥିଲି, ପୁଅ ରାତିରେ 12ଟାରେ ଛୁରୀ ଦେଖେଇଲା ଯେ ଘରଟି ମୋ ନାଁରେ ଲେଖିଦିଅ, ସେ ବୁଢ଼ାବୁଢ଼ୀ ଆସିକିରି କାନ୍ଦିଲେ ମୋ ପାଖରେ। ସେ ଆଇନରେ ବ୍ୟବସ୍ଥା ଅଛି, ଯଦି ବି ମଧ୍ୟ ବୁଢ଼ାବୁଢ଼ୀ କରିଦେଇଥିବେ ସେ ପୁଅ ବା ବୋହୁ ବା ନାତି ନାଁରେ, ସେ ଫେରେ ପୁନର୍ବାର ପିଟିସନ ଦେଲେ ଫେରି ଆସିବ ସେ ସମ୍ପତ୍ତି।
0: ଆଚ୍ଛା, ତାହେଲେ ସେ ଟ୍ରାନ୍ସପୋର୍ଟଟିକୁ ରଦ୍ଦ କରିଦିଆ ଯାଇପାରିବ। ତେବେ ସାର୍, ଏଇ ଆଇନରେ ଓକିଲଙ୍କର ଭୂମିକା କିଛି ଅଛି କି, ମାନେ ଆଇନଜୀବୀଙ୍କ ସାହାଯ୍ୟ ନେବାକୁ ପଡିବ?
1: ସାଧାରଣତଃ ଭାରତ ବର୍ଷରେ ମୁଁ ଦେଖୁଛି ଆମ ଲୋକମାନେ ଏତେ ଶିକ୍ଷିତ ନୁହେଁ, ଇଲିଟରେସି ବେଶୀ, ପରସେଣ୍ଟେଜ୍ ଅଫ୍ ଇଲିଟରେସି ବେଶୀ, ଦସ୍ତଖତ ଖଣ୍ଡେ ମଧ୍ୟ ସେମାନେ କରିପାରୁନାହାନ୍ତି। ଏବେ ବି ମୋ ପାଖକୁ ଅନେକ ଆସୁଛନ୍ତି, ଟିପ କରୁଛନ୍ତି। ତେଣୁ ସେମାନେ କୋର୍ଟ କଚେରୀର ଆଇନ କାନୁନର ବ୍ୟବସ୍ଥା ବା ଆଇନ କାନୁନ ପଢ଼ି ବୁଝିବା ଆଉ ତାଙ୍କ ପାଇଁ ନ୍ୟାୟ ତାଙ୍କ ସପକ୍ଷରେ କେତେ ଯିବ ସେ ଜାଣିପାରୁନାହାନ୍ତି। ତେଣୁ ବାଧ୍ୟ ହୋଇ ଜଣେ ଓକିଲର ଆଶ୍ରୟ ନେବା ପାଇଁ ବାଧ୍ୟ ହେଉଛନ୍ତି। ଯେଉଁମାନେ ଶିକ୍ଷିତ, ଯେଉଁମାନଙ୍କର କିଛି ଜ୍ଞାନ ଅଛି ଆଇନ ଉପରେ, ସେମାନେ ଓକିଲଙ୍କର ଆଶ୍ରୟ ନେବା, ପର୍ଟିକୁଲାରଲି ନିର୍ଦ୍ଦିଷ୍ଟ ଭାବରେ ଏଇ ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ୍ ପ୍ୟାରେଣ୍ଟସ୍ ଆକ୍ଟ ଉପରେ ଆବଶ୍ୟକତା ନାହିଁ, ନିଜେ ଦରଖାସ୍ତ କରିପାରିବେ।
0: ଆଜ୍ଞା, ତେବେ ସାର୍, ଯଦି ବରିଷ୍ଠ ନାଗରିକଙ୍କୁ ଘରୁ ବାହାର କରିଦେବେ ରାତି ଅଧରେ, ତାହେଲେ ସେ ସମୟରେ ବରିଷ୍ଠ ନାଗରିକଙ୍କ ପାଖରେ କ'ଣ ଦ୍ୱାର ଅଛି, କ'ଣ ରାସ୍ତା ଅଛି?
1: ଏକମାତ୍ର ଉପାୟ ହେଉଛି ବରିଷ୍ଠ ନାଗରିକ ଦେନ୍ ଆଣ୍ଡ ଡେୟାର ସଙ୍ଗେ ସଙ୍ଗେ ପୁଲିସ ପାଖରେ ନିକଟସ୍ଥ ପୁଲିସ ଅଞ୍ଚଳରେ ଥିବା ଯାଇ ଏଫ୍ଆଇଆର୍ ଦାଖଲ କରିବେ, ଏବଂ ସେଇ ଏଫ୍ଆଇଆର୍କୁ ଓଡ଼ିଶା ହାଇକୋର୍ଟ କହିଲା ଯେ ଇମିଡ଼ିଏଟଲି ସେ ପିଲାଙ୍କ ବିରୁଦ୍ଧରେ ଧର୍ତ୍ତବ୍ୟ ଅପରାଧ ଲଗେଇ ତାଙ୍କୁ ସେ ଘରୁ ବିଦାୟ କରାଯିବ ଏବଂ ବାପା ମାଆଙ୍କୁ ସେଠି ଥଇଥାନ କରାଯିବ।
0: ଆଜ୍ଞା ସାର୍, ଅନେକ ସମୟରେ ଆମେ ଦେଖୁଛୁ ଯେ ଏବେ ବର୍ତ୍ତମାନ ସମାଜରେ ଯେତେବେଳେ ବାପା ମା ମାନେ ବୟସ୍କ ହୋଇଯାଉଛନ୍ତି, ବୃଦ୍ଧ ଅବସ୍ଥା ହେଉଛି, ଅନେକ ରୋଗଗ୍ରସ୍ତ ମଧ୍ୟ ହୋଇଯାଉଛନ୍ତି, ପିଲାମାନେ ତାଙ୍କ ସେବା କରିବା ପରିବର୍ତ୍ତେ ଯେତେବେଳେ ଏମିତି ମଧ୍ୟ ନଜିର ଅଛି ଯେ ଡାକ୍ତରଖାନାରେ ତାଙ୍କୁ ପକେଇ ଦେଇ ଅସହାୟ ଅବସ୍ଥାରେ ଛାଡ଼ିକି ପଳାଉଛନ୍ତି, ତ ଏଇ ପରିସ୍ଥିତିରେ କ'ଣ ରହିଛି ତାଙ୍କ ପାଇଁ?
1: ଶୁଣନ୍ତୁ, ପିଲାମାନେ ଡାକ୍ତରଖାନାରେ ବାପା ମାଙ୍କୁ ଛାଡ଼ି ଦେଇକି ଆସୁଛନ୍ତି, ପରବର୍ତ୍ତୀ ସମୟରେ ଆଉ ଯାଉନାହାନ୍ତି ବାପା ମାଙ୍କୁ ଆଣିବା ପାଇଁ, ମନ୍ଦିରରେ ଆଣିକରି ଛାଡ଼ି ଦେଇକି ଯାଉଛନ୍ତି, ଏ ଘଟଣା ମଧ୍ୟ ଲୋକଲୋଚନକୁ ଆଉଛି, ଏବଂ ବାପା ମାଙ୍କୁ ନେଇକରି ମଧ୍ୟ ଗୋଟାଏ ବୃଦ୍ଧ ଆଶ୍ରମରେ ପକେଇ ଦେଇକିରି ଆଉଛନ୍ତି, ଆଉ ଦିନେ ହେଲେ ଦେଖା କରୁନାହାନ୍ତି। ଏସବୁ ଜିନିଷ ଦୈନନ୍ଦିନ ଘଟଣା ଚାଲିଛି, ବିକଜ ଅଫ୍ କାରଣ ହେଉଛି ମୁଖ୍ୟ କାରଣ ମଣିଷର ଆଜି ଅଧପତନ ହେଇଛି, ତାର ବିବେକର ଅଧପତନ, ଏବଂ ମାନସିକ ସ୍ତରରେ ସେ ଏତେ ତଳକୁ ଖସି ଯାଇଛି। ଏଥିପାଇଁ ଆଇନ ଯେତେ ଚେଷ୍ଟା କଲେ ମଧ୍ୟ ଏଇଭଳି ଦୁର୍ଜନ ଲୋକମାନଙ୍କୁ ସାଧ୍ୟ କରିବା ପାଇଁ ନିହାତି ପକ୍ଷରେ ସମୟକୁ ସମୟ ନେଇକରି ଆମେମାନେ ସମସ୍ତ ବୁଢ଼ା ବୁଢ଼ୀ ବୃଦ୍ଧ ଲୋକମାନେ ଏକ କନସିୟସନେସ୍ ଷ୍ଟେଜ୍ ବା ସେମିନାର ମାଧ୍ୟମରେ, ବିଭିନ୍ନ ସଭା ସମିତି ମାଧ୍ୟମରେ ଆଇନ କିଭଳି ବଳବତ୍ତର ରହିବ, ଆମ ସପକ୍ଷରେ ରହିବ, ସେଥିପାଇଁ ଆମେ ସମସ୍ତେ କନସିୟସ୍ ହେବା ଉଚିତ।
0: ଆଜ୍ଞା, ନିଶ୍ଚିତ ଭାବରେ, କାରଣ ଆଇନ ତ ସରକାର ତିଆରି କରିବେ, ବଟ୍ ତାକୁ ଇମ୍ପ୍ଲିମେଣ୍ଟ କରିବାର ଦାୟିତ୍ୱ ଆମମାନଙ୍କର, ତାକୁ କର୍ମକ୍ଷେତ୍ରରେ ଲଗାଇବାର ଦାୟିତ୍ୱ ଆମମାନଙ୍କର। ତେବେ ସାର୍, ଆଉ ଗୋଟେ ପ୍ରଶ୍ନ ମଧ୍ୟ ଅନେକଙ୍କ ମନରେ ଆସୁଛି, ସାବତ ବାପା ମା ମାନେ ଯିଏ ବାୟୋଲୋଜିକାଲ ପ୍ୟାରେଣ୍ଟସ୍ ନୁହନ୍ତି, ସେମାନେ କ'ଣ ଏହି ଆଇନ ଜରିଆରେ ସହାୟତା ମାଗିପାରିବେ?
1: ଶୁଣନ୍ତୁ, ଏ ଆଇନରେ ସାବତ ମା ଯେଉଁ କହୁଛନ୍ତି, ଷ୍ଟେପ୍ ମଦର, ଷ୍ଟେପ୍ ଫାଦର, ଯାହା ବି କହୁଛନ୍ତି, ସାବତ ମା ସାବତ ବାପା, ତାଙ୍କର ବି ସମ୍ପତ୍ତି ଅଛି ନା ନାହିଁ? ତାଙ୍କ ନାଁରେ ସମ୍ପତ୍ତି ଅଛି, ତମେ ସେ ସମ୍ପତ୍ତିକୁ ଉପଭୋଗ କରୁଛ, ତେଣୁ ଯେତେବେଳେ ରାଇଟ୍ ଟୁ ପ୍ରପର୍ଟି ପାଉଛ, ସାବତ ମା ଆଉ ସାବତ ବାପା ହେଲେ ମଧ୍ୟ ତମେ ମଧ୍ୟ ତାଙ୍କୁ ଇକ୍ୱାଲି ଇନ୍ ସେମ୍ ଫୁଟିଂ ତାଙ୍କୁ ଏ ମେଣ୍ଟେନାନ୍ସ ଦେବା ପାଇଁ ବାଧ୍ୟ।
0: ଆଜ୍ଞା, ତେଣୁକରି ବାୟୋଲୋଜିକାଲ ପ୍ୟାରେଣ୍ଟସ୍ ହେବା ନିହାତି ଜରୁରୀ ନୁହଁ। ତେବେ ସାର୍, ଅନେକ ସମୟରେ ଆମେ ଦେଖୁଛୁ ଯେ ସନ୍ତାନମାନେ କହୁଛନ୍ତି ଯେ ଆମେ ତ ବିଦେଶରେ ରହୁଛୁ, ଆମେ ବା କିପରି ସେବା କରିପାରିବୁ, ଆମେ ବା କ'ଣ କରିପାରିବୁ, ତ ଏଇ ପରିପ୍ରେକ୍ଷୀରେ କ'ଣ ରହିଛି ଆଇନର ବ୍ୟବସ୍ଥା, ବୟସ୍କ ବାପା ମା ମାନେ କିପରି ଆଇନର ଦ୍ୱାରସ୍ଥ ହେବେ?
1: ଯେଉଁ ପିଲାମାନେ ବା ଯେଉଁ ଝିଅମାନଙ୍କୁ ମଧ୍ୟ ଆଇନ ଭିତରେ ରଖାଯାଇଛି, ଝିଅମାନେ ସାଧାରଣତଃ ଭାବୁଛନ୍ତି ଆମେ ବିବାହ ହୋଇସାରିଲା ପରେ ଆଉ ଆମର ବାପା ମାଆଙ୍କ ପ୍ରତି କର୍ତ୍ତବ୍ୟ କିଛି ନାହିଁ, କିନ୍ତୁ ସୁପ୍ରିମକୋର୍ଟ କହିଲା ଯେ

0: ଝିଅର ଯେତିକି ସମ୍ପତ୍ତିଗତ ଅଧିକାର ଅଛି ବାପର ସମ୍ପତ୍ତିରେ, ସେଲ୍ଫ ଆକ୍ୱାର୍ଡ଼ ପ୍ରପର୍ଟି, ଯେଉଁ ନିଜସ୍ୱ ସମ୍ପତ୍ତି ଯେଉଁ ବାପ ମା କିଣିଛନ୍ତି, ଯେତିକି ଅଧିକାର ପୁଅର ମଧ୍ୟ ସେତିକି ଅଧିକାର। କିନ୍ତୁ ତୁମେ ବିଦେଶରେ ରହୁଛ ବୋଲି ପୁଅ ଝିଅ ଆଳ ଦେଖେଇ ବାପ ମାଆଙ୍କୁ ହେଳା କରିପାରିବ ନାହିଁ। ଯଦି ହେଳା କର, ଆଇନରେ ବ୍ୟବସ୍ଥା ଅଛି, ତୁମେ ଗୋଟିଏ ଟଙ୍କା ସେ ସମ୍ପତ୍ତିରୁ ପାଇବ ନାହିଁ, ବରଂ କ୍ରିମିନାଲ କେସ୍ ତୁମ ଏଗେନଷ୍ଟରେ ହେବ, ତୁମେ ଜେଲ୍ ଯିବା ପାଇଁ ବାଧ୍ୟ ହେବ।
1: ସାର୍, ଆପଣ ଫୋକସ୍ କରୁଛନ୍ତି ବହୁତ ସମୟରେ ଯେ ସମ୍ପତ୍ତିରୁ ଭାଗ ପାଇବ ନାହିଁ ବା ସମ୍ପତ୍ତିରୁ, କିନ୍ତୁ ଯେଉଁ ବ୍ୟକ୍ତିଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ, ସେ କ୍ଷେତ୍ରରେ କ'ଣ ରହିଛି ଆଇନ? ସେଇଟାକୁ କିପରି ଇମ୍ପ୍ଲିମେଣ୍ଟ କରିବେ? ଲୋକଙ୍କ ତ ଆଉ ଡର ଭୟ ରହିବ ନାହିଁ।
0: ଯେଉଁ ବାପ ମାଙ୍କର ଲ୍ୟାଣ୍ଡଲେସ୍ ପିପୁଲ, ତାଙ୍କର କୌଣସି ପ୍ରପର୍ଟି ନାହିଁ, ପ୍ରପର୍ ପର୍ସନ, ଦେବାଳିଆ ଲୋକ, ତା ଅର୍ଥ ନୁହେଁ ଯେ ସେ ବାପ ମା ନୁହେଁ।
1: ଆଜ୍ଞା,
0: ନିର୍ଦ୍ଧନୀ ବାପ ମା, ତାଙ୍କୁ ମଧ୍ୟ ପୁଅ ଝିଅ ପୋଷିବା ଦାୟିତ୍ୱ ଏ ଆଇନରେ ସମ୍ପୂର୍ଣ୍ଣ ଭାବରେ ଭେରି କ୍ଲିୟର, ନଦେଲେ ନିଶ୍ଚିତ ଭାବରେ ଦଣ୍ଡ ଭୋଗିବ ହିଁ ଭୋଗିବ।
1: ଆଜ୍ଞା, ତେବେ ସାର୍, ଶେଷରେ ଆପଣଙ୍କର ବାର୍ତ୍ତା କ'ଣ ରହିବ ଆମ ସମାଜରେ ସେଇ ସବୁ ବରିଷ୍ଠ ନାଗରିକ ଆଉ ତାଙ୍କ ସନ୍ତାନମାନଙ୍କ ପାଇଁ?
0: ମୋର କହିବା କଥା, ପୁଅ ଝିଅମାନଙ୍କୁ ମୋର ଅନୁରୋଧ, ସେମାନେ ତାଙ୍କ ବାପ ମାଙ୍କୁ ଈଶ୍ୱରଙ୍କ ଭଳି ସମ୍ମାନ ଏବଂ ସତ୍କାର କରିବା ଉଚିତ।
1: କାରଣ ଯେତେବେଳେ ଆମେ ଅସହାୟ ହେଇଥିଲୁ ସେତେବେଳେ ଆମକୁ ସେ ପାଳି ପୋଷି ବଡ଼ କରିଥିଲେ, ଆଉ ଯେତେବେଳେ ସେମାନେ ଅସହାୟ ହେଇଯାଉଛନ୍ତି, ଆମ ଦାୟିତ୍ୱ ରହିଛି, ଆମ କର୍ତ୍ତବ୍ୟ ମଧ୍ୟ ରହିଛି, ଆମେ ତାଙ୍କୁ ପାଳି ପୋଷି ସୁସ୍ଥ ସେମାନେ ଯେପରି ରହିବେ, ସେମାନେ ଯେମିତି ସୁଖୀ ରହିବେ, ତାର ଦାୟିତ୍ୱ ଆମ ଉପରେ। ତେବେ ସାର୍, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ ଆଉ ଏତେ ସୁନ୍ଦର ଭାବରେ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ଆଇନ ଯେଉଁ ରହିଛି ସେ ସମ୍ପର୍କରେ ଏତେ ସୁନ୍ଦର ଭାବରେ ଆମ ଶ୍ରୋତାବନ୍ଧୁଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ରହୁଛି। ନମସ୍କାର।
0: ଜୟ ଜଗନ୍ନାଥ। ନମସ୍କାର।
1: ଶ୍ରୋତାବନ୍ଧୁ, ଆପଣ ବର୍ତ୍ତମାନ ଶୁଣୁଥିଲେ ପୁରୀର ବରିଷ୍ଠ ଆଇନଜୀବୀ ପଦ୍ମନାଭ ଦାସଙ୍କ ସହିତ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସମ୍ପର୍କରେ ଆମର ଏହି ଆଲୋଚନା, ଯେଉଁଥିରୁ ଆମେ ଏତିକି ତ ଜାଣିଲେ ଯେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା କେବଳ ସରକାର କିମ୍ବା ପୋଲିସ ପ୍ରଶାସନର ଦାୟିତ୍ୱ ନୁହଁ, ବରଂ ଏହା ପ୍ରତ୍ୟେକ ପରିବାର ଆଉ ସମାଜର ଗୋଟିଏ ନୈତିକ ତଥା ଆଇନଗତ କର୍ତ୍ତବ୍ୟ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛୁ ଆଇନ କଥା ବିଭାଗକୁ। ଆଜିର ଆଇନ କଥାରେ ଆମେ କଥା ହେବା ସମାଧାନ ସମାରୋହ 2026 ସମ୍ପର୍କରେ। ଶ୍ରୋତା ବନ୍ଧୁ, ଆମ ସମାଜରେ ଗୋଟେ ପୁରୁଣା କଥା ଅଛି, କୋର୍ଟ କଚେରୀ ମାମଲା ମାନେ ବର୍ଷ ବର୍ଷର ସମୟର ଅପଚୟ ଆଉ ମାନସିକ ଚାପ। ବେଳେବେଳେ ଗୋଟେ ଛୋଟ ପାରିବାରିକ ବିବାଦ କିମ୍ବା ଆର୍ଥିକ କାରବାରର ସମସ୍ୟା କୋର୍ଟର ଚାରିକାନ୍ଥ ଭିତରେ ଏତେ ଲମ୍ବା ସମୟ ଧରି ଚାଲେ ଯେ ମାମଲାର ଦୁଇ ପକ୍ଷ ଥକି ପଡ଼ନ୍ତି। କିନ୍ତୁ ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ଏପରି ଏକ ଖୁସିର ଖବର ଦେବୁ ଯାହା ଆପଣଙ୍କ ପାଇଁ ଗୋଟେ ବଡ଼ ଆଶ୍ୱାସନା ପାଲଟିବ। ହଁ ଶ୍ରୋତା ବନ୍ଧୁ, କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର, ମାଗଣା ଆଉ ସବୁଦିନ ପାଇଁ ଆପୋଷ ସମାଧାନ କରିବାକୁ ଆସୁଛି ଗୋଟିଏ ବିଶେଷ ଆଇନଗତ ଅଭିଯାନ, ଯାହାର ନାଁ ରହିଛି ସମାଧାନ ସମାରୋହ 2026। ମାନ୍ୟବର ସୁପ୍ରିମକୋର୍ଟ ଆଉ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ମିଳିତ ପ୍ରୟାସରେ ଆସନ୍ତା ଅଗଷ୍ଟ 21 ତାରିଖରୁ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ବା ସମାଧାନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହା ହିଁ ହେଉଛି ଆପଣଙ୍କ ମାମଲାର ସହଜ ଆଉ ସମ୍ମାନର ସହ ସମାଧାନ କରିବାର ଗୋଟିଏ ସୁବର୍ଣ୍ଣ ସୁଯୋଗ। ତେବେ ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ ଭାବୁଥିବେ ଯେ ଏହି ସମାଧାନ ସମାରୋହର ବିଶେଷତ୍ୱ କ'ଣ ଆଉ କେଉଁ ସବୁ ମାମଲା ଏଠାରେ ସମାଧାନ ହୋଇପାରିବ? ହଁ ଶ୍ରୋତା ବନ୍ଧୁ, ଏହି 3 ଦିନିଆ ସମାରୋହରେ ଆପଣଙ୍କର ପାରିବାରିକ ବିବାଦ, ଜମିଜମା ସମ୍ବନ୍ଧୀୟ ଦେବାନୀ ମାମଲା, ବ୍ୟାଙ୍କ ଋଣ ସଂକ୍ରାନ୍ତୀୟ ସମସ୍ୟା, ଚେକ୍ ବାଉନ୍ସ ମାମଲା, ଶ୍ରମିକ ବିବାଦ ଆଉ ଛୋଟମୋଟ ଆପୋଷ ସମାଧାନ ଯୋଗ୍ୟ ଫୌଜଦାରୀ ମାମଲାଗୁଡ଼ିକର ସମାଧାନ କରାଯିବ। ତେବେ ଶ୍ରୋତା ବନ୍ଧୁ, ଆପଣ ଜାଣିଛନ୍ତି ଏହି ସମାରୋହର ସବୁଠାରୁ ବଡ଼ ଲାଭ ହେଉଛି ଏଥିରେ କାହାର ବି ହାର ହେବ ନାହିଁ, ବରଂ 2ଟି ଯାକ ପକ୍ଷର ଜିତ୍ ହେବ। ହଁ ଶ୍ରୋତା ବନ୍ଧୁ, ଲୋକ ଅଦାଲତରେ ଯେତେବେଳେ ଦୁଇ ପକ୍ଷ ମଧ୍ୟସ୍ଥ କିମ୍ବା ଆଇନ ବିଶେଷଜ୍ଞଙ୍କ ସମ୍ମୁଖରେ ବସି ନିଜ ଭିତରେ ସହମତି ପ୍ରକାଶ କରନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ସବୁଦିନ ପାଇଁ ସରିଯାଏ ଆଉ ବନ୍ଧୁତା ଫେରିଆସେ। ଆଉ କେବଳ ସେତିକି ନୁହଁ, ବରଂ ଏହି ପ୍ରକ୍ରିୟାରେ ଆପଣଙ୍କର କୌଣସି ବି କୋର୍ଟ ଫିସ୍ ଲାଗିବ ନାହିଁ। ଆଉ ଯଦି ଆପଣ ପୂର୍ବରୁ କୌଣସି ବି କୋର୍ଟ ଫିସ୍ ଦାଖଲ କରିଛନ୍ତି, ତେବେ ସମାଧାନ ପରେ ତାହା ଆଇନଗତ ଭାବେ ଆପଣଙ୍କୁ ଫେରସ୍ତ ମିଳିଯିବ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମାରୋହରେ ହେଉଥିବା ଫଇସଲା ବିରୁଦ୍ଧରେ କୌଣସି ଉପରିସ୍ଥ କୋର୍ଟରେ ପୁନର୍ବାର ଅପିଲ କରାଯାଇପାରିବ ନାହିଁ, ଅର୍ଥାତ୍ ଆପଣଙ୍କ ମାମଲା ସବୁଦିନ ପାଇଁ ଏଇଠି।

0: ସମାପ୍ତ ହୋଇଯିବ। ତେବେ ଶ୍ରୋତା ବନ୍ଧୁ, ଯଦି ଆପଣଙ୍କର କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କର କୌଣସି ବି ମାମଲା କୋର୍ଟରେ ବିଚାରାଧୀନ ଅଛି କିମ୍ବା ଆପଣ କୋର୍ଟକୁ ନ ଯାଇ ପ୍ରାକ୍ ଲିଟିଗେସନ୍ ସ୍ତରରେ ହିଁ ବିପଦର ସମାଧାନ କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଜିଲ୍ଲାର ଆଇନ ସେବା ପ୍ରାଧିକରଣ କିମ୍ବା ସ୍ଥାନୀୟ କୋର୍ଟ ସହିତ ଯୋଗାଯୋଗ କରନ୍ତୁ। ଆଉ ଏହି ଅଭିଯାନରେ ସାମିଲ ହେବା ପାଇଁ ନିଜର ସହମତି ଜଣାନ୍ତୁ। ମନେ ରଖନ୍ତୁ, ଆସନ୍ତା ଅଗଷ୍ଟ 21 ରୁ 23 ତାରିଖ, ସମୟ ନଷ୍ଟ ନ କରି ଏହି ସମାଧାନ ସମାରୋହ 2026ର ସୁଯୋଗ ନିଅନ୍ତୁ। କୋର୍ଟ କଚେରୀ ଚିନ୍ତାରୁ ମୁକ୍ତି ପାଆନ୍ତୁ, ଆଉ ନିଜ ଜୀବନରେ ଶାନ୍ତି ଆଉ ଖୁସି ଫେରାଇ ଆଣନ୍ତୁ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ଆଇନ ସମାଚାର। ମାନ୍ୟବର ସୁପ୍ରିମକୋର୍ଟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଶୁଣାଣିର ବିଚାର ସମୟରେ ଦେଶର କୋଟି କୋଟି ମହିଳାଙ୍କ ସମ୍ମାନ ଏବଂ ସେମାନଙ୍କ ଦେୟବିହୀନ ପରିଶ୍ରମକୁ ରାଷ୍ଟ୍ର ନିର୍ମାଣ ଦିଗରେ କରୁଥିବା କାର୍ଯ୍ୟ ବୋଲି କହିଛନ୍ତି। ଘର ସମ୍ଭାଳୁଥିବା ମହିଳାମାନଙ୍କ ପାଇଁ ଗୃହିଣୀ ଶବ୍ଦଟି ଅତି ଛୋଟ, ଆଉ ବାସ୍ତବରେ ସେମାନେ ଜଣେ ଜଣେ ରାଷ୍ଟ୍ର ନିର୍ମାତା ବୋଲି ଜଷ୍ଟିସ୍ ସଞ୍ଜୟ କରୋଲଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି। ଏହା ସହିତ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଜଣେ ଗୃହିଣୀଙ୍କ ଦ୍ୱାରା କରାଯାଉଥିବା ବିନା ଦରମାର ପରିଶ୍ରମ ପରିବାରକୁ ସୁଦୃଢ଼ କରିବା ସହିତ ଭବିଷ୍ୟତ ପିଢ଼ିକୁ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ଅବଦାନର ଅସ୍ୱୀକାର୍ଯ୍ୟ ଆର୍ଥିକ ମୂଲ୍ୟ ରହିଛି। ଦୁର୍ଘଟଣା ଜନିତ ମୃତ୍ୟୁ ମାମଲାରେ କ୍ଷତିପୂରଣ ଧାର୍ଯ୍ୟ କରିବା ସମୟରେ ଆର୍ଥିକ କ୍ଷତିକୁ ନୁହଁ, ବରଂ ସେହି ମହିଳାଙ୍କ ଦ୍ୱାରା ପରିବାରକୁ ଦିଆଯାଉଥିବା ସେବା ଓ ଯତ୍ନର ମୂଲ୍ୟକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ତେବେ ମୋଟର ଦୁର୍ଘଟଣା ମାମଲାରେ କ୍ଷତିପୂରଣ ରାଶି ନିର୍ଦ୍ଧାରଣ କରିବା ମାମଲା ବିଚାର ବେଳେ ସୁପ୍ରିମକୋର୍ଟ ଘରୋଇ ସେବା ହରାଇବା ବାବଦକୁ ମାସିକ 30,000 ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହା ସହିତ ଗୃହିଣୀଙ୍କ ଭବିଷ୍ୟତର ଅବଦାନକୁ ମଧ୍ୟ କ୍ଷତିପୂରଣ ଗଣନା ସମୟରେ ଅନ୍ତର୍ଭୁକ୍ତ କରାଯିବାକୁ କହିଛନ୍ତି। ଯୌନ ନିର୍ଯାତନା ବିଶେଷ କରି ଶିଶୁମାନଙ୍କ ବିରୁଦ୍ଧରେ ହୋଇଥିବା ଅପରାଧିକ ମାମଲାରେ ଯଦି ପୀଡ଼ିତାଙ୍କ ବୟାନ ବିଶ୍ୱାସଯୋଗ୍ୟ, ସ୍ପଷ୍ଟ ଏବଂ ଦୃଢ଼ ହୋଇଥାଏ, ତେବେ କେବଳ ସେହି ଗୋଟିଏ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ବୋଲି ହାଇକୋର୍ଟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଗୋଟିଏ ପକ୍ସୋ ମାମଲାର ଶୁଣାଣି କରି ଆବେଦନକାରୀ ଅଭିଯୁକ୍ତଙ୍କୁ ନିମ୍ନ ଅଦାଲତ ପ୍ରଦାନ କରିଥିବା 5 ବର୍ଷର ଜେଲ୍ ଦଣ୍ଡାଦେଶକୁ କାଏମ ରଖିବା ସହିତ ଏପରି ରାୟ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ବିଭିନ୍ନ ରାୟକୁ ଆଧାର କରି ହାଇକୋର୍ଟ କହିଛନ୍ତି ଯେ ଯୌନ ଅପରାଧ ମାମଲାରେ ଯଦି ପୀଡ଼ିତାଙ୍କ ବୟାନ ଦୃଢ଼ ହୋଇଥାଏ, ତେବେ ଅନ୍ୟ କୌଣସି ପାର୍ଶ୍ୱ ପ୍ରମାଣର ଆବଶ୍ୟକତା ପଡ଼ିବ ନାହିଁ। ଏହା ସହିତ କୋର୍ଟ କହିଛନ୍ତି ଯେ ଜଣେ ଶିଶୁ ନିର୍ଯାତନା ପରେ ଭୟ, ଲଜ୍ଜା କିମ୍ବା ଧମକ ଯୋଗୁଁ ପ୍ରାରମ୍ଭରେ ଚୁପ୍ ରହିବା ସମ୍ପୂର୍ଣ୍ଣ ସ୍ୱାଭାବିକ, କିନ୍ତୁ ଏହାଦ୍ୱାରା ମାମଲା ମିଛ ହୋଇଯାଏ ନାହିଁ। ଯୌନ ଅପରାଧ କ୍ଷେତ୍ରରେ ଏତଲା ଦାୟର କରିବାରେ ହୋଇଥିବା ବିଳମ୍ବକୁ ସାଧାରଣ ଅପରାଧିକ ମାମଲା ଭଳି କଠୋର ଭାବେ ଦେଖାଯିବା ଉଚିତ ନୁହଁ। ପରିବାରର ସମ୍ମାନ ଏବଂ ଅଭିଯୁକ୍ତର ଧମକ ଯୋଗୁଁ ଏଭଳି ମାମଲାରେ ବିଳମ୍ବ ଘଟିଥାଏ, ଯାହା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି। ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆଇନ ଆମ ସୁରକ୍ଷା, ଯାହାକି ପ୍ରସାରିତ ହେଉଛି ଆକାଶବାଣୀ ପୁରୀର 103.4 FM ମାଧ୍ୟମରେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି, ଆମର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ। ତେବେ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଲେଖିବାକୁ ଭୁଲିବେ ନାହିଁ। ଆମକୁ ଚିଠି ଦେବାର ଠିକଣା ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ତେବେ ଶ୍ରୋତା ବନ୍ଧୁ, ଆପଣ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ମଧ୍ୟ ଶୁଣିପାରିବେ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେବ ପ୍ରତ୍ୟେକ ମାସର ତୃତୀୟ ରବିବାର 9:30 PM। ଶେଷରେ ସତର୍କ ରୁହନ୍ତୁ, ସଚେତନ ହୁଅନ୍ତୁ, ଆଉ ହଁ, ଆମ ଆଇନକୁ ମାନି ଗୋଟିଏ ସୁସ୍ଥ ସମାଜ ଗଠନ କରନ୍ତୁ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ, ମୁଁ ପ୍ରିୟଦର୍ଶିନୀ ରହୁଛି, ନମସ୍କାର।
1: ଶ୍ରୋତବନ୍ଧୁ ଶୁଣୁଥିଲେ ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ, ଉପସ୍ଥାପନାରେ ଥିଲେ ପ୍ରିୟଦର୍ଶିନୀ ସାହୁ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକରୁ।
2: ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ।
3: ୟେ

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ରେ। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଶୁଣିପାରିବେ। ଆରମ୍ଭ କରୁଛୁ ଆଜିର ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

ହୋଇଥିଲା। ଆମ ଦେଶର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଉକ୍ତ ବୈଠକରେ ଉପସ୍ଥିତ ରହି ଏଭଳି ପ୍ରସ୍ତାବ ଦେଇଥିଲେ। ସେଠାରେ ପ୍ରତିବର୍ଷ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯିବାକୁ ସମ୍ମିଳିତ ଭାବରେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି ସୁସ୍ଥ ଆୟୁ ପାଇଁ ଯୋଗ, ଅର୍ଥାତ୍ ଜଣେ ଯଦି ନିୟମିତ ଯୋଗ କରନ୍ତି ତେବେ ସେ ଦୀର୍ଘାୟୁ ହୋଇପାରିବେ। ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ମାନସିକ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲି ଯାଉଛେ, ଯଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଫିଟ୍ ରଖିବାକୁ ହେଲେ ଯୋଗକୁ ହିଁ ଆମର ବିକଳ୍ପ ଭାବେ ଆପଣାଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗଗୁଡ଼ିକ ମଜବୁତ ହୋଇଥାଏ, ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୋଇଥାଏ। ତେବେ ଆପଣଙ୍କୁ ସବୁଦିନ ଯୋଗ କରିବା ଉଚିତ ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ। ଆସନ୍ତୁ ଶୁଣିନେବା ହିନ୍ଦୀ ଚଳଚ୍ଚିତ୍ରର ଗୀତ 3 Idiots। ହିନ୍ଦୀ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠରେ ସଜାଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ।

ଶ୍ରୋତା ବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ରେ। ଆମର ସମସ୍ତ କାର୍ଯ୍ୟକ୍ରମ ଆପଣ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଶୁଣିପାରିବେ। ଶ୍ରୋତା ବନ୍ଧୁ ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ। ବର୍ତ୍ତମାନ ଶୁଣନ୍ତୁ ଡଲି କି ଡୋଲି ହିନ୍ଦୀ କଥାଚିତ୍ରର ଗୀତଟିକୁ କଣ୍ଠରେ ସଜାଇଛନ୍ତି ରାହତ ଫତେ ଅଲ୍ଲୀ ଖାନ୍।

ଶ୍ରୋତାବନ୍ଧୁ ଆପଣ ଶୁଣୁଥିଲେ ଦିଲୱାଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠରେ ସଜାଇଥିଲେ ଅଲକା ୟାଗ୍ନିକ। ଶ୍ରୋତାବନ୍ଧୁ, ବାପା ଏକ ଶବ୍ଦ ନୁହେଁ, ସମ୍ମୋହନ, ଯାହାଙ୍କ ଉପସ୍ଥିତି ମନରେ ଦୁର୍ଗ ନୁହେଁ, ଦୁର୍ଗ କିଣିବାର ସାମର୍ଥ୍ୟ ଭରିଦିଏ, ଯାହାର ଅବର୍ତ୍ତମାନ ଜନିତ ଅକଳ୍ପନୀୟ ଅବ୍ୟକ୍ତ ଦୁଃଖ ମନରୁ ସମସ୍ତ ସରସତା ଲିଭାଇ ଦିଏ। ବାପା ହେଉଛନ୍ତି ଆକାଶ ପରି ବିଶାଳ, ଅନନ୍ତ ଉପରେ ଟାଣ, ଭିତରେ ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତକୁ ନେଇ ସୁନିଶ୍ଚିତ କରିବା ପାଇଁ ଯିଏ ଅନେକ ଯନ୍ତ୍ରଣାକୁ ନୀଳକଣ୍ଠ ପରି ପାନ କରନ୍ତି, ସେ ହେଉଛନ୍ତି ବାପା। ହାତ ଧରି ଯିଏ ଚାଲି

ବା ଶିଖାନ୍ତି, ସମ୍ବଳ ନଥାଇ ମୁଣ୍ଡ ଛାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ ଚିନ୍ତା କରେ, ଯାହାଙ୍କୁ ପାଖରେ ପାଇଲେ ସତ ସିଂହର ବଳ ଆସେ, ସିଏ ହେଉଛନ୍ତି ବାପା। ତେବେ ମୁଁ ଆଜି ବାପାଙ୍କ ବିଷୟରେ ଏତେ କଥା କାହିଁକି କହୁଛି, କାରଣ ଆଜି ହେଉଛି ପିତୃତ୍ୱ ଦିବସ। ଆପଣ ସମସ୍ତଙ୍କୁ ପିତୃତ୍ୱ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏବେ ଆସନ୍ତୁ ଶୁଣିନେବା ହିନ୍ଦୀ ଚଳଚ୍ଚିତ୍ର ବ୍ଲୁର ଗୀତଟିକୁ। କଣ୍ଠରେ ସଜାଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ଏହି କାର୍ଯ୍ୟକ୍ରମର ଶେଷ ଗୀତଟି ଆନ୍ ହିନ୍ଦୀ କଥାଚିତ୍ରର ଗୀତଟିକୁ କଣ୍ଠରେ ସଜାଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଆକାଶବାଣୀ ପୁରୀ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇରୁ।

0: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: मेरा मानना है कि योग से जुड़े संस्थाओं के निष्ठापूर्ण प्रयासों के बल पर योग जन जन तक पहुंचना और समस्त मानवता के कल्याण का आधार स्तंभ है। मैं सभी देशवासियों से ये संकल्प लेने का आग्रह करती हूँ, ये योग को अपने दैनिक जीवन का अभिन्न अंग बनाएंगे। ऐसा करके वे स्वस्थ व्यक्ति, स्वस्थ परिवार, स्वस्थ समाज, स्वस्थ राष्ट्र और स्वस्थ विश्व के निर्माण के महान लक्ष्य में अपना योगदान देंगे।
0: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ

0: କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
1: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
0: ନୌସେନାରେ ଆଜି ସାମିଲ ହୋଇଥିବା ତିନୋଟି ଯାକ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରେୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
1: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था। आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
0: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ୍ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷା ଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତ ଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1,300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ।

0: ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ UG ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata, says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14 centers abroad amid tight security. U.S. Vice President J.D. Vance and Iranian Parliament Speaker M.B. Ghalibaf arrived in Switzerland to hold peace talks as Tehran closes Strait of Hormuz again. IMD forecast extremely heavy rainfall over North Bengal and Sikkim today. And in cricket, India have set a target of 378 runs for Sri Lanka in final match of Tri-Nation A series in Dambulla, where Vaibhav Suryavanshi smashes fastest half century of List A format in just 11 balls. Prime Minister Narendra Modi today emphasized yoga's role in providing pathway from mental wellness to physical wellness. The Prime Minister said this while leading the nation in observing the International Day of Yoga from Kolkata's Red Road. Participating in the Common Yoga Protocol session this morning, Mr. Modi performed yoga alongside thousands of practitioners at the iconic venue.
2: Yoga keval हमारे शारीरिक स्वास्थ्य पर ही फोकस नहीं करता। योग मानसिक स्वास्थ्य से शारीरिक स्वास्थ्य का मार्ग दिखाता है। इसलिए योग के विषय

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଳ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
0: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
2: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି, ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇଥିବା ବେଳେ 5:15

ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551ଟି ସହରରେ 5,454ଟି ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27ଟି ସହରରେ 132ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ UG ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10ଟି ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ତାରିଖ ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,770, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, କୋଲକାତାର ରେଡ୍ ରୋଡ୍ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି NTA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷେତ୍ରସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତି ବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନକଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ

0: ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତି ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଜୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଜୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛିଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା, ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। ଯାନି ହମେ କ୍ୟା କରନା ଚାହିଏ, କ୍ୟା ନହିଁ କରନା ଚାହିଏ, ଇସକା ବୋଧ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ତାମିଲନାଡୁର ପେରିଆପାଲାୟମସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କମ୍ପାନୀରେ ଆଜି ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଉର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। NDRF, ରାସାୟନିକ, ଜୈବିକ ଏବଂ ଆଣବିକ ତ୍ୱରିତ ସ୍ୱତନ୍ତ୍ର ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏକ 3-ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନିଟ୍ UG 2026 ପୁନଃ ପରୀକ୍ଷା ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି। ଦେଶର 551ଟି ସହର ଓ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଇଂରାଜୀ ଓ 12ଟି ଭାରତୀୟ ଭାଷାରେ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ପୁନଃ ପରୀକ୍ଷା ସୁପରିଚାଳନା ପାଇଁ ଗତକାଲି ଦେଶବ୍ୟାପୀ ମକ୍ଡ୍ରିଲ୍ କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜାମର, CCTV କ୍ୟାମେରା, ବାୟୋମେଟ୍ରିକ୍ ଯାଞ୍ଚ ଆଦି ବ୍ୟବସ୍ଥା କରାଯାଇଥିଲା। ହରିୟାଣାର ଗୁରୁଗ୍ରାମଠାରେ ଚଳିତ ମାସ 25 ଓ 26 ତାରିଖରେ ହେବାକୁ ଥିବା 11th ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଅଧ୍ୟକ୍ଷତା କରିବ। ବୈଠକରେ 3ଟି ପ୍ରମୁଖ

0: ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃ ମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
1: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ଡି ସେସନ୍ ହେଉଛି, ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପଜ୍ ସେଣ୍ଟର୍ କେର୍ ଫିମେଲ୍ ମେଲ୍ ମାନେ ଅଛନ୍ତି, ସେମାନେ ଗର୍ଭବତୀ ମାଆମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସା ପତ୍ର କରୁଛନ୍ତି, ବ୍ଲଡ୍ ପ୍ରେସର୍ ଟେଷ୍ଟ କରୁଛନ୍ତି, ଦେଖୁଛନ୍ତି ସେ ତାଙ୍କର କ'ଣ ସବୁ ଅସୁବିଧା ରହିଛି, ଯଦି କେଉଁଠି କିଛି ଅସୁବିଧା ରହୁଛି ତାଙ୍କମାନେ ଚିକିତ୍ସା କରୁଛନ୍ତି। ଆମର PMSMA ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନ ଆମର ଚାଲିଛି, ପ୍ରତ୍ୟେକ ମାସ 9 ତାରିଖ ଦିନ କେବଳ CAC ଲେଭେଲ୍ରେ ଏବଂ STH ଲେଭେଲ୍ରେ ଚାଲିଥିଲା, ଏବଂ PAC ଲେଭେଲ୍ ହେଲେ ଗର୍ଭବତୀ ମାଆମାନଙ୍କୁ PMSMAକୁ ଯିବା ପାଇଁ ତାଙ୍କୁ ସୁବିଧା ହେଲା।
0: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବୟପୁର ଗ୍ରାମରେ ଚାଉଳ କଳରୁ ନିର୍ଗତ ଗରମ ପାଉଁଶରେ ପଡ଼ି ଜଣେ 12 ବର୍ଷ ବାଳକର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ବାଳକର ପରିବାରକୁ କ୍ଷତିପୂରଣ ପ୍ରଦାନ କରିନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଚଳିତ ମାସ 24 ତାରିଖ ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭିଞ୍ଜେତୋରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧୀ ସ୍ମୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲି ଆଲୋକ ପାଠାଗାର ପକ୍ଷରୁ ପାଇକମଳ ବ୍ଲକର 10 ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ ପାଇଁ ବରଗଡ଼ ଜିଲ୍ଲାକୁ ଅମୃତ ଅର୍ଣ୍ଣ ଯୋଜନାରେ ସାମିଲ କରାଯାଇଛି, ଯାହା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ପରି କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM। ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ଉପସ୍ଥାପନାରେ ସ୍ୱୟଂ ସୁଧା ଦାସ ଏବଂ ଅନୁପ କୁମାର ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ଆୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ପାଠିଆରେ ପାଣି ରଖି ବାରିଆଡ଼ ସଫାସଫି କରି ମୁଁ ବସିଲିଣି। ଅନାମକୁ ମୁଁ ବେଳ ହୁଁ କହିଥିଲି, ଆରେ ବାପ ଟିକେ ବେଗି ଯିବୁ, ଆ ଗଲେ ସିନା ଆମେ କୋଠ ଘରେ କଥାବାର୍ତ୍ତା ହବା, ବିଭିନ୍ନ ପ୍ରକାରର ଆଲୋଚନା କରିବା, ଆଉ ତାର କ'ଣ ଦେଖା ଦର୍ଶନ ଅଛି କେଜାଣି, ବା ଆସୁଥିବ କେଉଁଠି ବସି ପଡ଼ିଥିବ, ହଉ ଆସୁ ଆଉ ପିଲା ଲୋକ ଯେତେବେଳେ ସେ କେଉଁଠି କ'ଣ ଗପୁଥିବ କି କ'ଣ କରୁଥିବ, ଆଉ ମୁଁ ଯାଏ ଥକା ମାରି ଟିକେ ବସି ପଡ଼େ, ତାପରେ ଦେଖିବା ଅନାମ ବାବୁ ଆମର କେତେବେଳକୁ ଆଉଛନ୍ତି।
1: ଓହୋ, ଆସିବାଟା ବୋଧେ ଡେରି ହେଇଗଲା, ଆଉ ଅପାୟନା ଜାଣିଲେ ବିଗିଡ଼ିବେ। ଏ ସୁଧାପା ନମସ୍କାର।
0: ଏ ନମସ୍କାର ବାପ, ନମସ୍କାର। ଆରେ ବାପ ଅନାମ,
1: ହଁ
0: ଆଉ ମୁଁ ପା ତତେ ବେଳ ହୁଁ କହିଥିଲି ଆସିବାକୁ, ଆଉ କାଇଁ ଡେରି ହେଲା ଯେ?
1: ଇଏ ଅପା ତମର ବୋଧେ ମନେ ନାହିଁ, ଆଜି ପରା ଆମର ବିଶ୍ୱ ଯୋଗ ଦିବସ, ଏ କେତେ ଲୋକ ଏକାଠି ହେଇଥିଲେ ଆମର ଆଖପାଖରେ, ଆମେ ସମସ୍ତେ ଏକାଠି ହେଇକି ଯୋଗ କଲୁ, କେତେ ଜଣ ବିଶେଷଜ୍ଞ ଆସିଥିଲେ ଯେଉଁମାନେ ଯୋଗ ବିଷୟରେ ବୁଝେଇଲେ, ସେମାନେ ବି କହିଲେ ଯଦି ରୋଗ ଗୁଡ଼ାକ ଔଷଧରେ ଭଲ ହଉନି ତାହେଲେ ପ୍ରତିଦିନ ଯୋଗ କର, ତମର ଭଲ ହେଇଯିବ। ଆଉ ମୋର ତ ତମେ ଜାଣିଛ ହଜାରେ ରୋଗ, ବିଲରେ ଡେଲି କାମ କରୁଛି, ତଥାପି ମୋତେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ୁଛି, ସେଇଥିପାଇଁ ଭାବିଲି ଟିକେ ଯୋଗ ଅଭ୍ୟାସ ଆରମ୍ଭ କରିଦେବି ଆଉ।
0: ଆରେ ବାପ, ତୁ କେମିତି ଜାଣିଲୁ ଯେ ମୁଁ ଭୁଲିଗଲି ବୋଲି? ବା ଆମର ଯୋଉ ମହିଳା ଗୋଷ୍ଠୀ ଅଛି, ଆମେ ପରା ସକାଳ ଯାଇ ଯୋଗ କରୁଥିଲୁ ଆମ ସରପଞ୍ଚ ବାବୁଙ୍କ ଯୋଉ ବାରିଆଡେ।
1: ଏ ସତେ କି?
0: ଆଉ କଣ ବା,
1: ତମେ ତାହେଲେ ବହୁତ ଆଗରେ ଅଛ ଆଉ।
0: କି କଥା କହୁଛୁ କହିଲୁ ବାପ, ହେଇଠି ସମସ୍ତେ ଯୋଗ କରିବା, ଖାଲି କଣ ପୁରୁଷମାନେ ଯୋଗ କରିବେ, ଆମର ସମସ୍ତେ ଯୋଗ କରିବା, କାରଣ ସବୁ ରୋଗକୁ ମାନେ ଭଲ କରିବାର ମୁଖ୍ୟ ଉପାୟ ହଉଛି ଯୋଗ। ଆମେ ସବୁ ପ୍ରକାରର କାମ କରୁଛେ, କିନ୍ତୁ କୋଉ କାମଟା କୋଉଠି ଲାଗୁଛି ଆମେ କଣ ଜାଣିପାରୁଛେ କି? ତେଣୁ ଆମେ ଯଦି ଯୋଗ କରିବା, ହେଠି ଯୋଗ ଦ୍ଵାରା ସମସ୍ତେ କହୁଛନ୍ତି ଯୋଉ ମଧୁମେହ ରୋଗ କଣ କହୁଛନ୍ତି ଭଲ ହଉଛି, କଣ ହାର୍ଟ ରୋଗୀ ଭଲ ହଉଛନ୍ତି, ଏ ଯୋଉ ଆଣ୍ଠୁ ଗଣ୍ଠି ରୋଗ ଯୋଉ ହଉଛି ତାକୁ ବି ଭଲ ହଉଛି, ଏଇ କଣ ଯୋଉ ଗ୍ୟାଷ୍ଟ୍ରିକ ହଉଛି ତାକୁ ମଧ୍ୟ ଭଲ ହଉଛି, ଏମିତି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସବୁ ରହିଛି ତାକୁ ଭଲ ହଉଛି ବୋଲି ଆମର ଯୋଉ ଆଜି ଯୋଗ ଗୁରୁ ଆଇଥିଲେ, ସିଏ ଆମକୁ ଭଲକେ ବୁଝେଇକି କହିଲେ।
1: ତମେ ସକାଳେ ଯାଇଥିଲ, ମୁଁ ସନ୍ଧ୍ୟାରେ ଯାଇଥିଲି, ଯୋଗ ଗୁରୁ ପରା ସେ ସମାନ କଥା କହିଲେ, ସ୍ୱାସ୍ଥ୍ୟ ସମ୍ପଦ ହିଁ ମଣିଷର ହଉଛି ସବୁଠୁ ଶ୍ରେଷ୍ଠ ସମ୍ପଦ, ଯାହାକୁ ଆମେ ବଞ୍ଚେଇ ରଖିପାରିବା ସାରା ଜୀବନ କେବଳ ଏଇ ଯୋଗ ମାଧ୍ୟମରେ।
0: ଆରେ ବାପ, ତୁ ତ ଜାଣିଛୁ ଯେ ଆମର ଆଗ କାଳରେ ମା ମାଉସୀ ମାନେ ହେଠି ବିରି ବାଟୁଥିଲେ, ମସଲା ବାଟୁଥିଲେ, ଘରର ସବୁ କାମ କରୁଥିଲେ, ଆଉ ସେତେବେଳେ କଣ ସେମାନଙ୍କୁ କିଛି ରୋଗ ଗ୍ରାସୁଥିଲା?
1: ନା ଜମା ନୁହଁ।
0: ଆଉ ଏଇନେ ଆମର ଯୋଗ ଗୁରୁ ସେ ବିରି ବଟା କେମିତି ହୁଏ ସେଇ ଯୋଗ କରୁଛନ୍ତି, ହେଠି ଆମେ ଡେଇଁଲେ କେମିତି କଣ ହବ ସେଇ ଯୋଗ କରଉଛନ୍ତି, ଏଠି ବିଭିନ୍ନ ପ୍ରକାରର ଶୈଳୀରେ ଅଣ୍ଟା ରୋଗ ହେଲେ କଣ କରିବ ତାକୁ ମଧ୍ୟ କରୁଛନ୍ତି, ତେଣୁ ଏମିତି ବିଭିନ୍ନ ପ୍ରକାର କରୁଛନ୍ତି ଯାହାଦ୍ୱାରା କି ଆମ ଶରୀର ସୁସ୍ଥ ହବ। ଆର ମୁଖ୍ୟ କଥା ହଉଛି ଯେ ଆମେ ସୁସ୍ଥ ରହିବା, ଆଉ ଆମେ ସମାଜକୁ ମଧ୍ୟ ସୁସ୍ଥ ବାର୍ତ୍ତା ଦବା।
1: ହଁ, ଯାହା କହିଛ ଠିକ କହିଛ
0: ବାପ ଅନାମ। ଏବେ ଗୋଟେ ଖୁସିର କଥା ଶୁଣିବୁ।
1: ଖୁସି କଥା
0: ଆଉ କଣ ଯେ, ଆମର ଚାଷୀ ଭାଇ ଭଉଣୀଙ୍କ ପାଇଁ ଗୋଟିଏ ସୁନ୍ଦର ବାର୍ତ୍ତାଟିଏ ରହିଛି, ଆସ ସେ ବାର୍ତ୍ତାଟି ଶୁଣିବା, ତାପରେ ଆମେ ଆମର ଗୋଟିଏ ଭକ୍ତି ଗୀତ ଶୁଣିବା।
2: ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈଁ ବୋ ଅପନି ଧରତୀ ମାତା କେ ଲିଏ କର ରହେ ହୈଁ। ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ ପେଷ୍ଟିସାଇଡ କୀଟନାଶକ ଦବାଇ ଡାଲ ଡାଲ କେ ଐସୀ ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲେ ଲେକିନ କିତନା ଡାଲେ ଆଖିର ଉସକେ ବାରେ ମେ ବିଚାର କରନା ପଡ଼େଗା। ଫିର ଇଲ୍ଲି ମାରନା ହେ, କୀଡେ ମକୋଡ଼େ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଐସୀ ହାଲତ କର ଦି କି ଧରତୀ ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମୈଁ ତୁମେ ଜୀବନ ଦେତି ହୁଁ, ମୈଁ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ଜୋ ତୁମେ ପାନି ଦେତି ହୈ, ପେଡ଼ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋଁ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟାଁ ଡାଲୋଗେ ତୋ ଉସସେ ମା କୋ କଷ୍ଟ ହୋତା ହୈ, ଧରତୀ କୋ କଷ୍ଟ ହୋତା ହୈ ଔର କିସାନ ଭାଇଓ ମିତ୍ର କି ଯୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ ମୁଠ୍ଠୀ ଭର ମିଟ୍ଟି ମେଁ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ ଔର ୟେ ଜୀବ କ୍ୟା କରତେ ହୈ ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତୀ ସେ ପୋଷକ ତତ୍ଵୋ କୋ ଖିଚତେ ହୈ ଔର ଫସଲୋ କୋ ଉନସେ ଆଇରନ ହୋ ଜିଙ୍କ ହୋ ବୋରାସ ହୋ ଅଲଗ ଅଲଗ ତରହ କେ ତତ୍ଵ ମିଲତେ ହୈ ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ମିତ୍ର କୀଟ ହି ମାର ଡାଲେ ଉନକି ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେ

0: ଭଜନ କେମିତି ଲାଗିଲା?
1: ଯାହା କୁହ ଅପା, ଭଜନଟା ବହୁତ ବଢିଆ ଲାଗିଲା। ତମକୁ ମାନିବାକୁ ପଡ଼ିବ, ବାଛି ବାଛି କରି ଭଜନଟେ ଲଗେଇଛ। ତେବେ ଭଜନରେ ଭାଗ ନେଇଥିବା କଣ୍ଠଶିଳ୍ପୀ ଏବଂ ଗୀତିକାରଙ୍କୁ ଆମେ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ।
0: ତେବେ ଏବେ ସମୟ କଣ ରହିଛି ନା ଗୋଟେ ସରକାରଙ୍କର ବିଜ୍ଞାପନ।
2: ସଙ୍କଟ କେ ସମୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କିସାନୋ କେ ଲିଏ ବରଦାନ ହେ।
3: अब सूखा पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं, क्योंकि हमने लिया है प्रधानमंत्री फसल बीमा।
4: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
5: योजना से हर साल जुड़ रहे हैं 5 करोड़ से ज्यादा किसान, अब आपकी है बारी।
4: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
4: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण मंत्रालय, भारत सरकार।
0: ହଉ, ବିଜ୍ଞାପନ ତ ନେଲେ, ହେଲେ ବାପା ଆଉ କଣ ଏଥର ପେଟ ପାଟଣା ଆଡ଼ିକି ଯିବାନା ଯିବାନି?
1: ଯିବାନା, ପେଟ ପାଟଣା କଥା ଆଗ।
0: ତେବେ ଆମେ ତ ବିଭିନ୍ନ ପ୍ରକାର ଚାଷ କରୁଛେ, ଆଉ ଚାଷର ମଧ୍ୟ ବିଭିନ୍ନ ପ୍ରକାର କ୍ଷୟକ୍ଷତି ହଉଛି। ବନ୍ୟା ହେଲା, ବାତ୍ୟା ହେଲା, ମରୁଡ଼ି ହେଲା, ଏମିତି ବିଭିନ୍ନ ପ୍ରକାର ଯୋଉ ଦୁର୍ବିପାକ ରହିଛି, ସେଥିରେ ଚାଷୀ ଭାଇ ଭଉଣୀ ମାନେ ଆମର ହଇରାଣ ହରକତ ହଉଛନ୍ତି, ମୁଣ୍ଡରେ ହାତ ଦେଇ ବସୁଛନ୍ତି। କେମିତି ତାଙ୍କ ଚାଷକୁ ସେମାନେ ବଞ୍ଚେଇବେ? କେମିତି ବଞ୍ଚେଇବେ ନା, ଯଦି ଏଇ ଯୋଉ ସରକାରଙ୍କର ବିଭିନ୍ନ ଯୋଜନା ସବୁ ରହିଛି ତାକୁ ଯଦି ଆପଣ ଥିବେ, ତାହେଲେ ତାଙ୍କର ଚାଷଟି ବଞ୍ଚିବ, ଆଉ ସେମାନେ ନିଜେ ମଧ୍ୟ
1: ବଞ୍ଚିବେ।
0: ତେବେ ହଉ, ଆଜି ଆମର ଆଲୋଚନା ରହିଛି ଖରିଫ ଫସଲରେ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା। ଆଉ ଆମ ଗହଣରେ ଅଛନ୍ତି ସହକାରୀ କୃଷି ନିର୍ଦ୍ଦେଶିକା ସ୍ଵାଗତିକା ପଟ୍ଟନାୟକ, କୃଷି ଭବନ, ପୁରୀ। ତେବେ ଆଉ ଡେରି କରିବେନି ବାପ, ଆଲୋଚନାଟି ଶୁଣି ନବା। ଆମ ସହିତ ଅଛନ୍ତି ସହକାରୀ କୃଷି ନିର୍ଦ୍ଦେଶିକା ସ୍ଵାଗତିକା ପଟ୍ଟନାୟକ, କୃଷି ଭବନ, ପୁରୀ। ମ୍ୟାଡାମ ନମସ୍କାର।
6: ନମସ୍କାର,
0: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ଵାଗତ।
6: ଧନ୍ୟବାଦ।
0: ତେବେ ମ୍ୟାଡାମ, ଆଜି ଯୋଉ ରହିଛି ଆଲୋଚନାଟିଏ ନିହାତି

0: ପକ୍ଷେ ଆମର ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ତେବେ ଆମେ ଖରିଫ ଋତୁରେ କଣ କଣ ସବୁ ରହିଛି ଯୋଜନା ବା କଣ କଣ ସବୁ ରହିଛି ସ୍କିମ ସରକାରଙ୍କର, ସେଇ ଯୋଜନା ଗୁଡିକ ବା ସେଇ ସ୍କିମ ଗୁଡିକ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାନ୍ତୁ।
1: ଆଜି ତ ଖରିଫ ଋତୁ ଆମର ଷ୍ଟାର୍ଟ ହେଇଗଲାଣି, ଏପ୍ରିଲ ମାସରୁ ସାଧାରଣତଃ ଖରିଫ କାର୍ଯ୍ୟକ୍ରମ ଷ୍ଟାର୍ଟ ହୋଇଯାଇଥାଏ। ଆଉ ଚାଷୀ ଭାଇମାନଙ୍କୁ ପୁରୀ ଜିଲ୍ଲାରେ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏଇ ବର୍ଷ ଏଲନିନୋ ପ୍ରଭାବରେ ଆମର କିଛି କାଂଶ ଚାଷବାସରେ ଏଫେକ୍ଟ ପଡିପାରେ ଯାହା ଆମେ ଅନୁମାନ କରୁଛୁ। ତେଣୁ ସମସ୍ତ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି, ଆମର ଯେଉଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରହିଛି ଯେଉଁଥିରେ କି ଚାଷୀ ଭାଇମାନେ କେବଳ ଏକ ଟଙ୍କା ଖର୍ଚ୍ଚ କରିକି ନିଜର ଚାଷ ଜମିକୁ ଏନରୋଲମେଣ୍ଟ କରିପାରିବେ, ଯାହାଫଳରେ ଯେକୌଣସି ଦୈବୀ ଦୁର୍ବିପାକ ପ୍ରଭାବରେ ଯଦି କିଛି ଫସଲ ନଷ୍ଟ ହେଲା ତାହେଲେ ସେମାନେ ସେଇ ଫସଲର ବୀମା ରାଶି କିଛି ପାଇପାରିବେ। ତ ଚାଷୀ ଭାଇମାନଙ୍କୁ ଅନୁରୋଧ, ସମସ୍ତେ ଆଗାମୀ ଦିନରେ ଯାହା ବି ଆମର ପ୍ରଧାନମନ୍ତ୍ରୀ ଫସଲ ବୀମାର ରଥ ଯିବ, ଲୋକମାନଙ୍କୁ ଏୱେର୍ କରାଯିବ, ସେ ସମୟରେ ନିଜର ଚାଷ ଜମିକୁ ଏଥିରେ ଏନରୋଲମେଣ୍ଟ କରାଇ ଦିଅନ୍ତୁ। ଏହା ଛଡ଼ା ଆମର ପୁରୀ ଜିଲ୍ଲାରେ ଅନ୍ୟାନ୍ୟ ମଧ୍ୟ ବହୁତ ଡେମୋନ୍ଷ୍ଟ୍ରେସନ ସ୍କିମ୍ ଗୁଡ଼ାକ ଚାଲିଥାଏ, ଯାହାକି ସେମାନେ ନିକଟସ୍ଥ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜାଣିବାକୁ ପାଇପାରିବେ। ସେଥିମଧ୍ୟରୁ ଆମର ଗୋଟେ ସ୍କିମ୍ ଚାଲିଛି ଶ୍ରୀ ଅନ୍ନ ଅଭିଯାନ, ଯାହାକି ଆମର କୃଷ୍ଣପ୍ରସାଦ ବ୍ଲକରେ ଚାଲିଛି। ଏଇଟା ଗୋଟେ ବହୁତ ଭଲ ସ୍କିମ୍, ବର୍ଷାର ଅଭାବ ରହିଲେ ମଧ୍ୟ ଆମର ମାଣ୍ଡିଆ ଅଣମାଣ୍ଡିଆ ଚାଷକୁ କୌଣସି ଏଫେକ୍ଟ ପଡିବ ନାହିଁ। ତେଣୁ ଏଇ ଯୋଉ ଶ୍ରୀ ଅନ୍ନ ଅଭିଯାନରେ ଆମର ମାଣ୍ଡିଆ ଚାଷ କରାଯାଏ, ସେଥିରେ ଆମର ଦୁଇ ପ୍ରକାର ମେଥଡ ଅଛି, ଗୋଟେ ହେଲା SMI ମେଥଡ ଏବଂ LT କିମ୍ବା LS ମେଥଡ। SMI ହେଉଛି ସିଷ୍ଟମ ଅଫ ମିଲେଟ ଇଣ୍ଟେନ୍ସିଫିକେସନ, ଯେଉଁଥିରେ କି ଚାଷୀ ଭାଇମାନେ କେବଳ 2 kg ଆମର ପର ହେକ୍ଟର ବିହନ ଦରକାର ପଡିଥାଏ। ଚାଷୀ ଭାଇମାନଙ୍କୁ ବିହନ ଛଡା ଆମର କିଛି ଇନ୍ସେଣ୍ଟିଭ ମଧ୍ୟ ଯୋଗାଇ ଦିଆଯାଇଥାଏ, ଯାହାକି 5 ବର୍ଷ ପର୍ଯ୍ୟନ୍ତ ଚାଷୀ ଭାଇମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ପ୍ରଥମ ବର୍ଷ ସେମାନେ 10,000 ଟଙ୍କା ଇନ୍ସେଣ୍ଟିଭ ପାଇପାରିବେ, ଦ୍ୱିତୀୟ ବର୍ଷ 7,500, ତୃତୀୟ ବର୍ଷ 5,000, ଚତୁର୍ଥ ବର୍ଷ 2,000, ସେମିତି ପଞ୍ଚମ ବର୍ଷ ମଧ୍ୟ 2,000 ଟଙ୍କା ପର୍ଯ୍ୟନ୍ତ ଇନ୍ସେଣ୍ଟିଭ ପାଇପାରିବେ। ସେମିତି ରହିଲା ଯେ ଆମର LT କିମ୍ବା LS ମେଥଡ, ଯୋଉଟାକି ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ କିମ୍ବା ଲାଇନ୍ ସୋଇଙ୍ଗ ମେଥଡ, ଯୋଉଥିରେ କି ଚାଷୀ ଭାଇମାନଙ୍କୁ 8-10 kg ବିହନ ଯୋଗାଇ ଦିଆଯାଇଥାଏ। ସେଥିରେ ମଧ୍ୟ ଚାଷୀ ଭାଇମାନଙ୍କୁ ଇନ୍ସେଣ୍ଟିଭ ଅଛି, ଯୋଉଟାକି ସେମାନେ ନର୍ସରୀ ବେଡ୍ ପ୍ରିପାରେସନ, ଆମର ଜମି ପ୍ରସ୍ତୁତ କରିବେ, ସାର ପକାଇବେ, ୟା ଛଡ଼ା କିଛି ଅର୍ଗାନିକ ମେନୋର ପକାଇବେ, ଜୀବାମୃତ ବୀଜାମୃତ କରିବେ, ସେଥିରେ ଇନ୍ସେଣ୍ଟିଭ ଅଛି। ପ୍ରଥମ ବର୍ଷ ସେମାନେ 7,500 ଇନ୍ସେଣ୍ଟିଭ ପାଇବେ, ଦ୍ୱିତୀୟ ବର୍ଷ 5,000, ତୃତୀୟ ବର୍ଷ 3,000, ଚତୁର୍ଥ ବର୍ଷ 2,000, ସେମିତି ପଞ୍ଚମ ବର୍ଷ ମଧ୍ୟ 2,000 ଟଙ୍କା ପର୍ଯ୍ୟନ୍ତ ଇନ୍ସେଣ୍ଟିଭ ପାଇପାରିବେ। ଏହାପରେ ଆମର ଆଉ ଗୋଟିଏ ଡେମୋନ୍ଷ୍ଟ୍ରେସନ ରହିଲା, ଯୋଉଟାକି ମେକାନାଇଜ୍ଡ DSR। ଏହି ମେଥଡ ମଧ୍ୟ ବହୁତ ଭଲ, ଯେଉଁମାନେ ବୁଣା କରୁଛନ୍ତି ଧାନ ସେଇମାନଙ୍କୁ ଏହି ଡେମୋନ୍ଷ୍ଟ୍ରେସନ ବହୁତ ଭଲ କାର୍ଯ୍ୟକାରୀରେ ଆସିବ। ଆମର 300 ହେକ୍ଟର ପ୍ରୋଗ୍ରାମ ଅଛି ଏ ବର୍ଷ ପୁରୀ ଜିଲ୍ଲା ପାଇଁ, ଯାହାକି ଆମେ କଣାସ, ସଦର, ନିମାପଡା ଏବଂ ବ୍ରହ୍ମଗିରି ଏଇ 4 ବ୍ଲକରେ କାର୍ଯ୍ୟକ୍ରମ କରିବାକୁ ଯାଉଛୁ। ପ୍ରତି ବ୍ଲକରେ ଆମର 75 ହେକ୍ଟର ପ୍ରୋଗ୍ରାମ ରହିଛି। ଫାର୍ମର ମାନଙ୍କୁ ଗଲା ବର୍ଷ ଇନ୍ସେଣ୍ଟିଭ ଥିଲା 7,000, ଯାହାକି ବଢିକି ଏ ବର୍ଷ 8,000 ଟଙ୍କାରେ ପହଞ୍ଚି ପାରିଛି। ଯେତେବେଳେ ଚାଷୀ ଭାଇମାନେ ଟ୍ରାକ୍ଟର ଡ୍ରିଭେନ ସିଡ୍ ଡ୍ରିଲ୍, ଆମର ରହିଲା ବିହନ ବୁଣିବା ଯନ୍ତ୍ରରେ, ଯେତେବେଳେ ବିହନ ବୁଣି ସାରିବେ, ବିହନ ବୁଣିବାର କିଛି ଦିନ ପରେ ଯେମିତି ଅଗଷ୍ଟ ମାସରେ ଆମର ପ୍ରଥମ 50% ଇନ୍ସେଣ୍ଟିଭ ପାଇବେ, ଅକ୍ଟୋବର ମାସରେ ଆଉ ବାକି 50% ଇନ୍ସେଣ୍ଟିଭ ସେମାନେ ପାଇପାରିବେ। ଏଥିରେ କଣ କଣ ବେନିଫିଟ ହେଉଛି, ଧରନ୍ତୁ ଆମର ଜଳର ରିକ୍ୱାୟାରମେଣ୍ଟ ମଧ୍ୟ ବହୁତ କମ୍ ହେଉଛି, ଏରାଉଣ୍ଡ 20-25% ଆମର ଜଳର ରିକ୍ୱାୟାରମେଣ୍ଟ କମିଯାଉଛି, ସେମିତିକି ଆମର ଲେବର ଚାର୍ଜେସ ମଧ୍ୟ କମିଯାଉଛି, ଆଉ ପ୍ରଡକ୍ସନ ମଧ୍ୟ ଆମର ବହୁତ ଭାବରେ ବଢିଛି। ଆଉ ଗୋଟେ ପ୍ରୋଗ୍ରାମ ଆମର ରହିଲା ଗ୍ରୀନ ମେନୁରିଙ୍ଗ ଧନିଚା, ଯୋଉଟାକି ଆମର ଷ୍ଟେଟ ପ୍ଲାନରେ ହେଉଛି, ଏଇଟା ସବୁ ବ୍ଲକରେ ପ୍ରାୟ କାର୍ଯ୍ୟକାରୀ ହେଉଛି, ସବୁ ଚାଷୀ ଭାଇମାନେ ଜାଣିଛନ୍ତି, ଆଗରୁ ମଧ୍ୟ ଏଇଟା ଚାଲିଛି। ଚାଷୀ ଭାଇମାନଙ୍କୁ ଏଥିରେ ଆମେ 25 kg ବିହନ ଯୋଗାଇ ଦିଆଯାଉଛି, ଆଉ ଇନ୍ସେଣ୍ଟିଭ ପ୍ରତ୍ୟେକ ଚାଷୀ ଭାଇମାନଙ୍କୁ 625 ଟଙ୍କା ପର ହେକ୍ଟର ହିସାବରେ ଯୋଗାଇ ଦିଆଯାଉଛି। ଜଣେ ଚାଷୀ ମ୍ୟାକ୍ସିମମ ଆମର 2 ହେକ୍ଟର ପର୍ଯ୍ୟନ୍ତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏଥିପାଇଁ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର ରହିଲା, ଆପଣଙ୍କର ଖାତା ନମ୍ବର, ପ୍ଲଟ ନମ୍ବର, ଆଧାର କାର୍ଡ, ବ୍ୟାଙ୍କ ଡିଟେଲ୍ସ, ପର୍ସନାଲ ଡକ୍ୟୁମେଣ୍ଟ, ଯାହା ଆମର ନିକଟସ୍ଥ VAW ମାନଙ୍କୁ, ଭୁର୍ସର ମାନଙ୍କୁ ଦେଇକି ନିଜେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଧନିଚା ଗୋଟେ ବହୁତ ଭଲ କ୍ରପ, ଯୋଉଟାକି ଆପଣ ଜୁନ୍ର ପ୍ରି ମନସୁନ ସମୟରେ ତାକୁ ବୁଣିବେ, 6-7 ୱିକ୍ ବିଫୋର୍ ଫ୍ଲାୱାରିଂ, ମାନେ ଆମର ଫୁଲ ଧରିଲେ କାଣ୍ଡଟା ଟିକେ ଟାଣ ହୋଇଯାଏ, ତ ତାର ଫୁଲ ଧରିବା ପୂର୍ବରୁ ତାକୁ ମାଟିରେ ମିଶେଇ ଦେବେ, 2-3 ଦିନ ପର୍ଯ୍ୟନ୍ତ ପାଣି ତାକୁ ଜମେଇକି ରଖିବେ, ଯେତେବେଳେ ପାଣି ପୋଚ ହୋଇଯିବ ତାପରେ ଆପଣ ଚାଷ କରିପାରିବେ। ଏହି ଗ୍ରୀନ ମ୍ୟାନୁରିଂ ଦ୍ୱାରା ଆମର 60-70 kg ନାଇଟ୍ରୋଜେନ ଆମର ମାଟିକୁ ମିଶିଥାଏ, ତ ଆପଣଙ୍କର ୟୁରିଆ ଏବଂ DAP ର ପରିମାଣ ମଧ୍ୟ ବହୁତ କମିଯିବ, ତ ଏଇଟା ଗୋଟେ ବହୁତ ଭଲ।

0: ସ୍କିମ୍ ଚାଷୀ ଭାଇମାନେ ଏହାକୁ ଆପଣାନ୍ତୁ। ଆଉ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି ଯେ ଧନିଚା ବିହନ ସବୁଦିନେ ଯଦି ଆପଣ ଏଭେଲ କରିପାରୁ ନାହାନ୍ତି ତାହେଲେ ଆପଣ ହୁଡ଼ାରେ କିଛି ଧନିଚା ବିହନ ବୁଣିଦେବେ। ଯେତେବେଳେ ଆମର ଧାନ ଫସଲ କାଟି ସାରିବା ପରେ ସେଇ ଯୋଉ ଧନିଚାରୁ ଯାହା ବି ଫସଲରୁ ଆଦାୟ ହବ ସେଇ ବିହନକୁ ରଖିଦେବେ, ନେକ୍ସଟ ଇୟର ତାକୁ ପୁଣି ଥରେ ବ୍ୟବହାର କରିପାରିବେ। ଆଉ ଗୋଟେ ସୁନ୍ଦର ଯୋଜନା ଏ ବର୍ଷ ଆମର ପ୍ରଥମ ଥର ପୁରୀ ଜିଲ୍ଲାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି, ଯୋଉଟାକି ରହିଲା ଅମୃତ ଅର୍ଣ୍ଣ ଯୋଜନା। ଯାହା ଆମର ରହିଲେ ଜଗନ୍ନାଥ ଠାକୁରଙ୍କ ପାଇଁ ଯୋଉ ଅର୍ଣ୍ଣ ଯୋଗାଇ ଦିଆଯାଏ, ଚାଉଳ ଯୋଉ ଦିଆଯାଏ, ସେହି ଚାଷକୁ ଆମର କରିବା ପାଇଁ ଚାଷୀ ଭାଇମାନଙ୍କୁ ଉତ୍ସାହ ଦିଆଯାଉଛି। ଆମର ପୁରୀ ଜିଲ୍ଲା ପାଇଁ ତିନିଟା ଭେରାଇଟି ଅଛି, ଯାହା ହେଲା କଳା ଜିରା, ଝିଲ୍ଲି ଏବଂ ଗୋବିନ୍ଦ ଭୋଗ। ଆଉ ଏସବୁ ଚାଷ ଆମର ଅର୍ଗାନିକ ମେଥଡରେ ହିଁ ହବ, ଜୈବିକ ପ୍ରଣାଳୀରେ ହବ। ଚାଷୀ ଭାଇମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। 12,500 ପ୍ରଥମ ବର୍ଷ, 10,000 ଦ୍ୱିତୀୟ ବର୍ଷ, 5,000 ତୃତୀୟ ବର୍ଷ, 4,000 ଚତୁର୍ଥ ବର୍ଷ ଏବଂ 4,000 ପଞ୍ଚମ ବର୍ଷ ମଧ୍ୟ ଚାଷୀ ଭାଇମାନଙ୍କୁ ଦିଆଯିବ। ଆଉ ଏ ଚାଷୀ ଭାଇମାନେ ଯଦି ଅର୍ଗାନିକ ମେଥଡରେ କରିବେ ତାହେଲେ ଔଷଧପକା ତାର ଟେଷ୍ଟ କରିବ ଏବଂ ଟେଷ୍ଟ ଯଦି ସଫଳ ହେଲେ ତାହେଲେ ବିହନ ଆମର କିଣିକି ନିଆଯିବ। ଏଇଟା ବି ଗୋଟେ ବହୁତ ଭଲ ଯୋଜନା, ଯେହେତୁ ଠାକୁରଙ୍କ ପାଇଁ ଆମେ କରିବା, ତ ସମସ୍ତ ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି ଏହି ଯୋଜନାରେ ବି ଅନ୍ତର୍ଭୁକ୍ତ ହୁଅନ୍ତୁ। ଆମେ ପିପିଲି ଆଉ ସତ୍ୟବାଦୀ ବ୍ଲକରେ ଏହି ଯୋଜନାଟା କାର୍ଯ୍ୟକ୍ରମ ହେବାକୁ ଯାଉଅଛି।
1: ଆପଣ ତ ବିଭିନ୍ନ ଯୋଜନା ସମ୍ପର୍କରେ କହିଲେ, ଏଇଠି ଆଉ ଗୋଟେ କଥା ମଧ୍ୟ ମୁଁ ପଚାରିବା ପାଇଁ ଚାହିଁବି ଯେ ସବୁ ଚାଷୀମାନଙ୍କର ତ ଚାଷ ଜମି ବି ନଥାଏ, କିଏ କିଏ ମଧ୍ୟ ଭାଗରେ କରନ୍ତି ଆଉ କିଏ ମଧ୍ୟ ତାଙ୍କର କ୍ଷୁଦ୍ର ଚାଷୀ ମଧ୍ୟ ଅଛନ୍ତି, ସେଇ ଚାଷୀମାନେ କଣ ଏଇ ଯୋଉ ସ୍କିମ୍ରେ ଅନ୍ତର୍ଭୁକ୍ତ ହେଇପାରିବେ?
0: ଭାଗ ଚାଷୀମାନଙ୍କୁ ଟିକେ ଅନ୍ତର୍ଭୁକ୍ତ ହେବା ପ୍ରୋବ୍ଲେମ ହୁଏ, କାରଣ ଆମର ବର୍ତ୍ତମାନ ସବୁ ଜିନିଷ ଅନଲାଇନ୍ରେ ଅପଡେଟ୍ କରାଯାଏ, ଯୋଉଥିରେ କି ଲ୍ୟାଣ୍ଡ ଡକ୍ୟୁମେଣ୍ଟ ଅପଡେଟ୍ କରାଯାଏ। କିନ୍ତୁ ଆପଣ ଯଦି ମାଲିକଙ୍କଠୁ ଆଣିପାରିବେ ଜମିର କାଗଜପତ୍ର କି ଦେଖେଇ ପାରିବେ କିଛି, ତାହେଲେ ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଇପାରିବେ।
1: ଆଉ ଯଦି ଗୋଟେ ଚାଷୀଟିଏ ଯେମିତି ଆମେ କହିଲେ ଯେ ଦୁର୍ବିପାକ ହେଲେ ଯେମିତି ଚାଷୀର ଟିକେ କ୍ଷୟକ୍ଷତି ହେଇଯାଏ, ସେତେବେଳେ ସେ ବିଶେଷ ଭାବରେ କୋଉ ପ୍ରତି ସେ ଧ୍ୟାନ ଦବ ଯାହାଦ୍ୱାରା କି ସେ ତା ଚାଷଟି ମଧ୍ୟ ସୁରକ୍ଷିତ ରହିପାରିବ ଆଉ ସେ ସବୁ ମାନେ ଯୋଜନା ଗୁଡିକ ମଧ୍ୟ ସେ ଆପଣେଇ ପାରିବ?
0: ଦେଖନ୍ତୁ, ଆମେ ଯଦି ଚାଷ କରିବା କେବଳ ଧାନ ଚାଷ କରିବା ତାହେଲେ ଆମେ କେବଳ ଚାଷୀ ହେଇ ହିଁ ରହିଯିବା। ଆମେ ବର୍ତ୍ତମାନ ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଏଣ୍ଟରପ୍ରିନର ହୁଅନ୍ତୁ, ଆପଣଙ୍କର କିଛି ଗୋଟେ ଅଲ୍ଟରନେଟିଭ ସୋର୍ସ ରଖନ୍ତୁ। ଅଲ୍ଟରନେଟିଭ ସୋର୍ସ ରଖିଲେ ଆପଣ ଧରନ୍ତୁ ଗୋଟିଏ ଫସଲରେ କ୍ଷୟକ୍ଷତି ହେଲା ତାହେଲେ ଆଉ ଗୋଟିଏ ଫସଲରେ କିଛି ଆଦାୟ ପାଇପାରିବେ, ଯୋଉଟାକି ରହିଲା ଆମର ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମ। ଏହି ସିଷ୍ଟମ ମଧ୍ୟ ଆମର ଯୋଜନା ଗୋଟେ କାର୍ଯ୍ୟକାରୀ ହେଉଛି, 2 ବର୍ଷ ହେଲା ଷ୍ଟେଟ୍ ପ୍ଲାନ୍ ଅଣ୍ଡରରେ କାର୍ଯ୍ୟକାରୀ ହେଉଛି। ତ ସେଥିରେ କଣ, ଆପଣଙ୍କର ଯଦି ଗୋଟେ ହେକ୍ଟର ଚାଷ ଜମି ଅଛି ତାହେଲେ ଆପଣ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମରେ କିଛି ଜମି ଆପଣଙ୍କର ଚାଷ କଲେ, କିଛି ଜମିରେ ଆପଣ ପନିପରିବା ଲଗାଇଲେ, କିଛି ଜମିରେ ଫଳ ଗଛ ଲଗାଇଲେ, କିଛି ଆପଣ ପୋଖରୀରେ ୟୁଜ୍ କଲେ, କିଛି ଆପଣଙ୍କର କୁକୁଡ଼ା ପାଳନ, ବତକ, ଗାଈ ଏଗୁଡ଼ାକ ରଖିଲେ, ତାହେଲେ ଆପଣଙ୍କର ଗୋଟେ ଅଲ୍ଟରନେଟିଭ ସୋର୍ସ ରହିବ। ତ ଏହି ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମରେ ଚାଷୀ ଭାଇମାନେ ଟିକେ ଅବଗତ ହୁଅନ୍ତୁ, ନିଜର ଅଲ୍ଟରନେଟିଭ ସୋର୍ସ ବଢ଼ାନ୍ତୁ। ଏହା ଛଡ଼ା ଆମର ଆଉ ଗୋଟିଏ ଯୋଜନା ଅଛି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆପଣ ଗୋସୁଗମ ପୋର୍ଟାଲରେ ଦେଖିପାରିବେ। ସେଥିରେ ଆମର ପ୍ରାୟ ପାଖାପାଖି 32 ପ୍ରୋଜେକ୍ଟ ଅଛି ଚାଷୀ ଭାଇମାନଙ୍କ ପାଇଁ। କେବଳ ଧାନ ଚାଷରେ ଆମେ ସୀମିତ ନ ରହିକି ଆମର ଯଦି ଚାଷ ବିଷୟରେ ଆମେ ନଲେଜଟା ବଢ଼େଇବା, ବିଭିନ୍ନ ଅଲଗା ଯେଉଁ ସବୁ ସ୍କିମ୍ ରହିଲା ସେସବୁ ବିଷୟରେ ଟିକେ ଜାଣିକି ଆମେ ଯଦି ନିଜକୁ ଏଣ୍ଟରପ୍ରିନର ଭାବରେ ଦେଖିବା ଆଗକୁ, ତାହେଲେ ଆମେ ନିଶ୍ଚିତ ଭାବରେ ଆଗକୁ ବଢ଼ିପାରିବା ଏବଂ ଆମର ଇନକମଟା ମଧ୍ୟ ସେ ଅନୁସାରେ ବଢ଼ିବ।
1: ଏଇଠି ଆମ ଶ୍ରୋତାବନ୍ଧୁମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ ଆକାଶବାଣୀରୁ 103.4 ମେଘାହାର୍ ଯୋଗେ। ଯାହା ମ୍ୟାଡ଼ାମ୍, ଆପଣ ଆମ କୋଠଘରକୁ ଆସିଲେ, ଆଉ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଖରିଫ ଫସଲରେ ସରକାରଙ୍କର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆମକୁ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର
2: ଅପା। ବିଶେଷଜ୍ଞ ମହାଶୟଙ୍କର ଆଲୋଚନାଟି ବେଶ ଉପଯୋଗୀ ଥିଲା। ଯୋଉ ଚାଷୀ ଭାଇ ଭଉଣୀମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ନିଶ୍ଚୟ ଜାଣିଯାଇଥିବେ ଯେ ଖାଲି ତ ଚାଷ କଲେ ହବନି, ବରଂ ଚାଷ ଦ୍ୱାରା ସେମାନେ କେମିତି ଉପକୃତ ହେବେ, ଯଦି କ୍ଷୟକ୍ଷତି ହେଲା ସେମାନେ କେମିତି ସରକାରଙ୍କ ଠାରୁ ଉପକୃତ ହେବେ, ସେଇ ସବୁ ସମ୍ପର୍କରେ ସୂଚନା ଜାଣି ରଖିବା ସବୁ ଚାଷୀ ଭାଇ ଭଉଣୀମାନଙ୍କର କର୍ତ୍ତବ୍ୟ।
1: ହଉ ହେଲା, ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏବେ ନବା ଆଉ ଗୋଟିଏ ସରକାରଙ୍କର ବିଜ୍ଞାପନ।

0: ପହଞ୍ଚିଗଲେଣି ଆମ କୋଠଘରେ। ସେ କଣ ସବୁ ଚାଷବାସ କରିଛନ୍ତି ଟିକେ ଶୁଣିବା। ଭଉଣୀ, ତମକୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ତମ ପରିଚୟ ଟିକେ ଦେଲ।
1: ମୋ ନାଁ ଝରଣା ସ୍ୱାଇଁ, ମୋର ବଳଙ୍ଗା ବ୍ରାହ୍ମଣ ଖଣ୍ଡେ।
0: ଆଚ୍ଛା ଭଉଣୀ, କଣ ସବୁ ଚାଷବାସ କରୁଛ କୁହ, ଆମେ ତ ଜାଣିଛୁ ତମେ ଚାଷବାସରେ ବହୁତ କିଛି କରିଛ, ଶୁଣିଛୁ ମଧ୍ୟ, ତେଣୁ ତମେ କଣ ସବୁ ଚାଷବାସ କରୁଛ ସେ ଟିକେ କୁହ।
1: ଆମର ମୁଖ୍ୟତଃ ସବୁ ପ୍ରକାର ଚାଷ ହୁଏ, କିନ୍ତୁ ଲାଭବାନ ବେଶୀ ଆମ ଗ୍ରୁପ ମାଧ୍ୟମରେ କରୁଛୁ ଶାଗ ଉପରେ।
0: ଶାଗ ଉପରେ?
1: ଆଜ୍ଞା।
0: ଆଚ୍ଛା, ଗ୍ରୁପ ମାଧ୍ୟମରେ?
1: ଆଜ୍ଞା।
0: ତମେ ଯୋଉ ଗୋଷ୍ଠୀ କରୁଛ, SSC ଗୋଷ୍ଠୀ କରୁଛ ନା ନାଇଁ, ତମେ ଏମିତି ଘର ଲୋକମାନଙ୍କ ସହିତ ମିଶିକି କରୁଛ?
1: ନାଇଁ ନାଇଁ ଘରେ ତ କରୁଛନ୍ତି, କିନ୍ତୁ ଆମେ ଆମ ଗୋଷ୍ଠୀର ଉନ୍ନତି କରିବା ପାଇଁ ଆମେ ଯେତିକି ଜଣ ସଭ୍ୟା ଅଛୁ, 10 ଜଣ 12 ଜଣ ମିଶିକିରି ଗୋଟେ ଆମେ ଗୋଷ୍ଠୀ ମାଧ୍ୟମରେ ଶାଗର ଏକରେ ବିଲରେ ଆମେ ଚାଷ କରୁଛୁ।
0: କୋଉ କୋଉ ଶାଗ କରୁଛନ୍ତି?
1: ଆମର ସବୁ ପ୍ରକାର ଶାଗ ହଉଛି, ଆମର ପିତା ଶାଗ ବି ଚାଲିଛି ବର୍ତ୍ତମାନ, ପାଳଙ୍ଗ ଶାଗ, କୋଶଳା ଶାଗ, ଲେଉଟିଆ ଶାଗ, ବହୁ ପ୍ରକାର ଶାଗ ବର୍ତ୍ତମାନ ଆମର ପାଳଙ୍ଗ ଶାଗ ଚାଲିଛି, ଆଉ ଯୋଉ ପିତା ଶାଗ ବି ବିକ୍ରି ହଉଛି ଏବେ ବି ମାର୍କେଟରେ।
0: ଏତେ ପ୍ରକାର ଶାଗ ଯୋଉ କହିଲ, ସେ ଶାଗ କଣ ସେ ଯୋଉ ମାନେ ଗୋଟିଏ ବିଲରେ ହେଇଥିବ ନା ନାଇଁ, ତାକୁ ଭାଗ ଭାଗ କରିଦେଇଥିବ?
1: ପାଟପାଟ ହେଇକିରି ହେଇଥାଏ, ଯେ ଏପଟ ଗୋଟେ ସାଇଡରେ ହଉଛି ପାଳଙ୍ଗ ପଟି, ତା ପଟରେ ଗୋଟେ ପଟି ହେଇଥାଏ। ଏନେ ତ ମେଥି ଶାଗ ହେଇନି, ସେଟା ଶୀତ ଦିନ ହୁଏ, ଯେ ତା ପାଖ ପଟିରେ ଲେଉଟିଆ ହେଇଥାଏ, ତା ପାଖ ପଟିରେ କୋଶଳା ହେଇଥାଏ। ଯେତେବେଳେ ଉପଡା ସରିଯାଏ ତ ସେଟା ଅଲ୍ଟରନେଟ ହେଇଯାଏ, ଆମେ ସେଇଟାକୁ ସେ ଶାଗ ସେଥିରେ ବୁଣିଥାଉ, ସେ ଶାଗଟା ତା ପର ଶାଗରେ ବୁଣିଥାଉ, ପଟି କରିକିରି ଆମେ ମୁଖ୍ୟତଃ ଚାଷ କରିଥାଉ।
0: ଆଚ୍ଛା, SSC ଗୋଷ୍ଠୀରେ ତ ସମସ୍ତେ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ତମେ ସବୁ ଯୋଉ କରିଛ, ଗୋଷ୍ଠୀ ମାଧ୍ୟମରେ ତମେ କାହିଁକି ଚିନ୍ତା କଲ ଯେ ଆମେ ଏଇ ଚାଷଟାକୁ ଆପଣେଇବୁ ଆଉ ପୁଣି ଶାଗ କରିବୁ ବୋଲି?
1: ଯେହେତୁ ଆମର ଶାଗ ଏରିଆଟା, ଆମ ଘର ପୁରୁଷ ଲୋକମାନେ ଶାଗ କଲେ ସେଥିରୁ ଲାଭଟା କଣ ଆମେ ଜାଣିଲୁ, ଆମେ ସେଥିରେ ବି ଯାଉ, ଯେ ଘର ପରିବାରର ଉନ୍ନତି ପାଇଁ ଆମେ ତାଙ୍କ ସହିତ ମିଶିକିରି ଯାଇଥାଉ, ଯେ ଗୋଷ୍ଠୀର ଉନ୍ନତି ପାଇଁ ଆମେ ଚାହିଁଲୁ ଆମେ କିଛି ନିଜସ୍ୱ ରୋଜଗାର କରିବୁ। ସେ ଯୋଉ ଶାଗ ପରିବାର ସାଙ୍ଗରେ ଯାଇଥାଉ, ସେ ପଇସା ପତ୍ର ଯାହା ଇନକମ୍ ହୁଏ ସେଟା ପରିବାର ନେଇଯାନ୍ତି, ଆମ ନିଜସ୍ୱ ଖର୍ଚ୍ଚ ପାଇଁ, ନିଜସ୍ୱ ରୋଜଗାର ପାଇଁ, ନିଜସ୍ୱ ଗୋଷ୍ଠୀ ବଢିବା ପାଇଁ ମୁଖ୍ୟତଃ ଶାଗ ପାଇଁ ଆମେ ମନ କରିଥିଲୁ।
0: ଆଚ୍ଛା, ଏଇ ଯୋଉ 10 ଜଣ କି 12 ଜଣ ତମେ ଅଛ, ସଭ୍ୟା ଅଛ, ସେ ସମସ୍ତେ କଣ ଏଇ ଶାଗରେ ନିୟୋଜିତ ହେଇଛନ୍ତି, ତାକୁ କୋଉ ସମୟରେ ତମେ କର?
1: ପୁରୁଷ ଲୋକଙ୍କୁ ଡାକିଥାଉ ମେଡିସିନ ପାଇଁ, ସକାଳେ ଶାଗ ଉପାଡ଼ିଲେ ସେଇ ସମୟରେ ଆସି ବେପାରୀ ଆସନ୍ତି ନିଅନ୍ତି, ଉପର ଓଳି ବି ଉପାଡ଼ୁ, ସକାଳ ଓଳି ଉପାଡ଼ୁ, ମଝି ଟାଇମଟା ଆମେ ଘାସ ଫାସ ବାଛି ଦଉ ଯୋଉ ସମୟ ସମୟ, ତାପରେ ରୋଷେଇ ବାସ, ଘର କାମ, ପିଲା ଛୁଆ ଇତ୍ୟାଦି ବୁଝିଥାଉ।
0: ଏଇ ଯୋଉ କହିଲ ପାଳଙ୍ଗ ଶାଗ ଆଉ ପିତା ଶାଗ, ବିଭିନ୍ନ ପ୍ରକାର ଶାଗ ଯୋଉ କହିଲ, ଆମେ ତ ଜାଣିଛୁ ଯେ ବଜାରରେ ପାଳଙ୍ଗ ଶାଗର ଚାହିଦା ବହୁତ ଅଛି, ତେଣୁ ସେ ପାଳଙ୍ଗ ଶାଗଟାକୁ କେମିତି ଲଗେଇଲ, କେମିତି କଣ କଲ, ଯୋଉ ବିଭିନ୍ନ ଶାଗ ଯୋଉ କରିଛ, ସେ ବିଭିନ୍ନ ଶାଗ ସମ୍ପର୍କରେ ଟିକେ କୁହ, କେମିତି ତାକୁ ମାନେ ଲଗେଇବା ଠାରୁ ନେଇ ତାକୁ ଅମଳ କଲା ପର୍ଯ୍ୟନ୍ତ?
1: ଆମେ ନିଜେ ଗ୍ରୁପ ମାଧ୍ୟମରେ ଗୋଟେ ମେସିନ୍ ଆଣିଲୁ ଯୋଉ ହର୍ଟିକଲଚର ଅଫିସରୁ, ତାକୁ ନିଜେ ନିଜେ ଆମେ ସେ ତାକୁ ହଳ କରିପାରୁଛୁ, ସ୍ତ୍ରୀ ଲୋକମାନେ ମିଶିକିରି ସଭ୍ୟମାନେ ମିଶି କରିପାରୁଛୁ। ହଳ କଲା ପରେ ପୁରୁଷ ଲୋକ ନିହାତି ଲାଗିକିରି ତାକୁ ସମାନ କରି ମଞ୍ଜି ପକେଇ ଦେଇଥିଲୁ, ମଞ୍ଜି ପକେଇ ପାଣି ମଡେଇଲୁ, ପାଣି ମଡେଇଲା ପରେ ଗଛ ହେଲା, ଗଛ ପରେ ଯଦି କିଛି ଘାସ ହେଲା ତା ଘାସ ଉପାଡ଼ିକିରି, ତାପରେ ଔଷଧ ପକେଇକିରି, ତାପରେ ଆମର ପିଡ଼ିଆ ଦେଲା ପରେ ଗଛ 15 ଦିନ ଭିତରେ ଶାଗ ହେଇଯାଏ।
0: ଆଚ୍ଛା, ବିଭିନ୍ନ ଶାଗରେ ତ ବିଭିନ୍ନ ପ୍ରକାରର ତାର ଲଗେଇବା ପ୍ରଣାଳୀ ଟିକେ ଅଲଗା ଥିବ, ଆଉ ଉପାଡ଼ି ସାରିଲା ପରେ ଅମଳର ପରବର୍ତ୍ତୀ ଯତ୍ନ ମଧ୍ୟ ଟିକେ ଅଲଗା ଥିବ, କାରଣ ଶାଗଡ଼କ ଆମେ ଜାଣିଛୁ ଯେ ଉପାଡ଼ି ସାରିଲା ପରେ ଟିକେ ମଉଳି ଯାଏ, ତେଣୁ ତାକୁ ବିକ୍ରିବଟା କେମିତି କରନ୍ତି?
1: ବିକ୍ରିବଟାରେ ଆମର ସମସ୍ୟା ଦେଖାଯାଏ ନାହିଁ, କାରଣ ଆମର ଆମର ପଟି ପରେ ପଟାଳି ହୁଏ, ଆମେ ସେଇ ପଟାଳିଟାକୁ ତାକୁ ଉପାଡ଼ି ଦେଇଥାଉ, ତା ପର ପଟାଳିଟା ପାଖକୁ ଯାଉନୁ, ଖରା ହେଲେ ସେଟା ନିଶ୍ଚିନ୍ତ ଭାବରେ ମଉଳି ଯିବ, ଆମେ ସେଇ ପଟାଳି ପାଡ଼ିକିରି ଧୋଇବୁ ଗାଡ଼ିଆରେ, ଗାଡ଼ିଆ ଧୋଇଲା ବେଳକୁ ବେପାରୀ ଆସି ପହଞ୍ଚି ଯାଆନ୍ତି, ସେ ଶାଗ ତଟକା ଶାଗ ଆମର ବେପାରୀ ନେଇଯାନ୍ତି, ତାପରେ ସନ୍ଧ୍ୟାବେଳେ ଶାଗଟା ପୁଣି ବେପାରୀ ନେଇଯାନ୍ତି, ଆମ ସେମିତି କିଛି ଅସୁବିଧାରେ ସମ୍ମୁଖୀନ ହେଇନୁ।
0: ଆଚ୍ଛା, ଏଇ ଯୋଉ କେତେ ଖର୍ଚ୍ଚ କରିଥିଲ ଏଇ ଶାଗ ପଟାଳିରେ ଆଉ କେତେ ପାଇଲ?
1: ଖରାଦିନ ଶାଗ ଟିକେ ରେଟ୍ କମ୍ ଥାଏ, ବର୍ଷା ଦିନ ଶାଗ ଯୋଉଟାକି ସିଜିନ୍ ନୁହେଁ, ଯୋଉଟା ଆମେ ସେଇଟା କରୁ, ସେଥିରେ ଆମେ 1200-1500 ଟଙ୍କା 1800 ଟଙ୍କା 100କୁ ଆମେ ବିକ୍ରି କରିଥାଉ, କାରଣ ବିନା ସିଜିନ୍ ସେଇଟା ଆମେ ଜରି ପକେଇ ବତା ବାନ୍ଧିକିରି ତା ତଳେ ପଶିକିରି ଶାଗ ପଟାଳି ପଟାଳି ଉପାଡ଼ି ଥାଉ, ସେଟା ଟିକେ ଅଧିକ ପଇସା, ଖରାଦିନ ସମୟରେ ଶାଗ ରେଟ୍ କମ୍ ଥାଏ, ଥିଲେ ମଧ୍ୟ ଲସ୍ ହୁଏ ନାହିଁ, ଆମେ ଯଦି 500 ଟଙ୍କା ପଟାଳିକା ଖର୍ଚ୍ଚ କରିଥାଉ ଆମେ ସେଥିରୁ 2000 ଟଙ୍କା ପାଇଥାଉ, ଆମର ସେଥିରେ କିଛି ଲସ୍ ହୁଏ ନାହିଁ। ଶାଗ ସିଜିନ୍ ହିସାବରେ ପଇସା ହୁଏ, ଶୀତ ଦିନେ ଟିକେ ଅଧିକା ହୁଏ, ସେଇ ସମୟରେ ଲୋକମାନେ ଭାବୁଥିବେ ବର୍ଷା ଦିନେ କମ୍ ଅମଳ ହୁଏ, ଅମଳ କମ୍ କିନ୍ତୁ ଟଙ୍କା ଅଧିକ ହୁଏ, ଆମର ସେମିତି କିଛି ସିଜିନ୍ ନାହିଁ, ଆମେ ବର୍ଷା ଦିନେ ପାଲ ପକେଇକିରି ବି ଶାଗ କରିଥାଉ।
0: କୋଉ ଶାଗଟାକୁ ଲୋକ ବେଶୀ ପସନ୍ଦ କରନ୍ତି?
1: ଡାଇବେଟିସ୍ ଲୋକ ପିତା ଶାଗ ବେଶୀ ନିଅନ୍ତି, କଳମ ଶାଗ ବର୍ତ୍ତମାନ ଚାଲିଛି ମାର୍କେଟ।

0: ଜୋରରେ, କିନ୍ତୁ ବେଶୀ ଶାଗ ପାଳଙ୍ଗ ଉପରେ ଲୋକମାନଙ୍କର ଆଗ୍ରହୀ ପାଳଙ୍ଗ ଶାଗ ନେବା ପାଇଁ।
1: ଯାହା ବି ତମର ବିକ୍ରି ବଟାରେ ତମର ଆୟ ହେଲା, ଏଇ ଯୋଉ 10-12 ଜଣ ଭିତରେ ବାଣ୍ଟି ଦିଅନ୍ତି ନା ନାଇଁ, କେମିତି ତାକୁ କରନ୍ତି?
0: ବାଣ୍ଟି ଦେଲେ ତ ଏକତ୍ରିତ ରହିପାରିବୁନୁ, ଟଙ୍କା ଆମର 2-3 ଲକ୍ଷ ଏମିତି କରିଥାଉ। ଯାହାର ଗୋଟେ ଅସମୟ ପଡିବ, ଯୋଉ ମେଡିକାଲ କେସ୍ ହଉ, ବାହାଘର ପିଲା ବାହାଘର କେସ୍ ହଉ, ପିଲା ପାଠପଢା କେସ୍ ହଉ, କାହାର 50-50 ଦରକାର ହେଲେ ଆମେ ସେଇଥିରୁ ତାକୁ ଦେଇଥାଉ।
1: ଆଚ୍ଛା, ତେବେ ଆଗକୁ କଣ ଭାବିଛନ୍ତି କରିବେ ବୋଲି?
0: ଅଧିକ କରିବେ ବୋଲି ଆଗକୁ ଚିନ୍ତା କରିଛୁ।
1: ଯାହା ଭଉଣୀ, ତମେ ଏମିତି ଶାଗ କରିକିରି ଆଉ ଗୋଷ୍ଠୀ ମାଧ୍ୟମରେ କରିଛ, ଏଟା ବହୁତ ଭଲ କଥା। କାରଣ 10 ଜଣଙ୍କର ଯୋଉ ହାତ ଯଦି ମିଶିଗଲେ କାମଟା, ଗୋଟିଏ କାମ ଯଦି ଗୋଟେ ଘଣ୍ଟାରେ ହେଇପାରୁଛି ତାହେଲେ ସେଇ କାମଟା ନିଶ୍ଚିତ ଭାବରେ ଆହୁରି କମ୍ ସମୟରେ ହେଇପାରିବ। ତେଣୁ ସମୟର ସଦୁପଯୋଗ ତମେ ଠିକ୍ ଭାବରେ କରିଛ, ଆଉ ନିଜେ ଚାଷକୁ ଆପଣେଇଛ, ତମେ ଆମ କୋଠଘରକୁ ଆସିଲ, ଆଉ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଚାଷ ସମ୍ପର୍କରେ କହିଲ, ସେଥିପାଇଁ ତମକୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ମାନିବାକୁ ପଡିବ ଭଉଣୀଙ୍କୁ ଆମର, ଆମେମାନେ ଅନେକ ଭାଇମାନଙ୍କୁ ଦେଖିଛୁ ଯେଉଁମାନେ ସଫଳ ଚାଷୀ ହିସାବରେ ଆମ ପାଖକୁ ଆସିଛନ୍ତି ଆଉ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି, କିନ୍ତୁ ଏଇ ଭଉଣୀ ଗୋଟେ ନିଆରା ଚାଷ ମାନେ ଶାଗ ଚାଷ କରିକି ଅନ୍ୟ ଭଉଣୀ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଅପା,
1: ଭଉଣୀଙ୍କୁ ମଧ୍ୟ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇଦେବା।
2: ହଁ
1: ହେଲେ ବାପ, ଧନ୍ୟବାଦ ତ ଦେଲେ, ଆଉ କୋଠଘରେ ଆମେ ଆଲୋଚନା ଶୁଣିଲେ, ଚାଷୀ ଭଉଣୀଙ୍କର ଅନୁଭୂତି ମଧ୍ୟ ଶୁଣିଲେ, କଣ ଏବେ ସମୟକୁ ନିଘା ଦଉଛ ଟି?
2: ସମୟ ତ ସରି ଆସିଲାଣି ଅପା, ସମୟଟା କେତେବେଳେ ଗଲା କିଛି ଜଣା ପଡିଲାନି।
1: ତେବେ ଆମେ କୋଠଘରୁ ଉଠିବା?
2: ହଁ ଉଠିବା ନିଶ୍ଚୟ।
1: ତେବେ ଉଠିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ପଠେଇବେ। ଆମର ଠିକଣା ହେଉଛି କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ ହେଉଛି 752001। ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
2: ମୋ ନାମ
1: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ କିଷାନବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସୋମ ସୁଧା ଦାସ ଏବଂ ଅନୁପ କୁମାର ସାହୁ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଇଂଲଣ୍ଡର ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଛି ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ICC T20 ମହିଳା କ୍ରିକେଟ୍ ବିଶ୍ୱକପ୍ 2026ର ଧାରା ବିବରଣୀ।
2: गीत से आवाज़ जगजीत सिंह की थी। गीत के बोल इंदिवर के और संगीत जगजीत सिंह का है।

ଏତେବେଳେ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ଇଂଲଣ୍ଡର ମାଞ୍ଚେଷ୍ଟରରୁ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରୁ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026ର ଧାରା ବିବରଣୀ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆସନ୍ତୁ ଶୁଣିବା ଭକ୍ତି ଗୀତଟି। ଭିକାରୀବଳଙ୍କ କଣ୍ଠରେ ରଚନା କରିଛନ୍ତି ଶ୍ରୀନିବାସ ମହାନ୍ତି।

0: Minister said it is encouraging to see yoga bringing together people from all walks of life across nations in the shared pursuit of wellness and good health. He expressed hope that the day would inspire more people to make yoga a part of their daily lives in the times to come. Indian women hockey team has lifted the FIH Women's Nations Cup for the second time, defeating hosts New Zealand 2-0 in the final in Auckland today. With this, the Indian team also secured entry to the FIH Women's Pro League. The team produced a stellar defensive display to protect the lead provided by Navneet Kaur and Sunilita Topo. Today's win also marked their return to the Pro League next season. Lalru Simai was awarded the player of the match, while Deepika finished as a joint top scorer with 6 goals to her name. Prime Minister Narendra Modi has congratulated the Indian team on their win and praised for their exceptional performance throughout the tournament. And that is the end of this news bulletin.
1: Sunile Hindi re sambata pare pare English re sambata prachar kalu Akashvani Delhi kendra ro Akashvani Puri. ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆସନ୍ତାକାଲି ପ୍ରାତଃ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:40 ଶୁଣିପାରିବେ ଶ୍ରୀରାମଚରିତ ମାନସର ଅଧ୍ୟାୟ 113 7:25 ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଭୋଗ ପ୍ରିୟ କଳା ଠାକୁରଙ୍କ ସମ୍ପର୍କରେ ନିବେଦନ କରିବେ ପଦ୍ମନାଭ ତ୍ରିପାଠୀ ହିନ୍ଦୀ ଚଳଚ୍ଚିତ୍ର ଗୀତ 8:30 ସମୟରେ ଶୁଣିପାରିବେ ଏଇଠି ଆପଣଙ୍କୁ କହି ରଖୁଛୁ ଆସନ୍ତାକାଲି ଦିନ 9:00 ଶୁଣିପାରିବେ ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଜାତୀୟ ସମ୍ବାଦ ସେବା ବିଭାଗ ଆକାଶବାଣୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଧାରାବାହିକ କାର୍ଯ୍ୟକ୍ରମ ବିଷୟବସ୍ତୁ ରହିଛି ବନ୍ୟଜୀବନ ବିଶେଷଜ୍ଞ ରହିଛନ୍ତି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ କାର୍ଯ୍ୟକ୍ରମ ଶୁଣିପାରିବେ ପ୍ରଚାର କରିବ ଆକାଶବାଣୀ କଟକରୁ 9:35 ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଶୁଣିପାରିବେ ହିଲ୍ଲୋଳ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 10:00 ସମୟରେ ଶ୍ରୀକ୍ଷେତ୍ର ସୁରଭି ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 11:11 ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ପ୍ରାତଃ ଅଧିବେଶନ ସକାଳ